ଆକାଶବାଣୀ ବଲାଙ୍ଗୀର, ସମୟ ବର୍ତ୍ତମାନ 5:56। ଆଜି ଶୁକ୍ରବାର 1948 ଶତାବ୍ଦ ଜ୍ୟେଷ୍ଠ 29 ଦିନ 2026 ମସିହା ଜୁନ୍ ମାସର 19 ତାରିଖ। ଶ୍ରୋତାବନ୍ଧୁମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି FM ବ୍ୟାଣ୍ଡ 101.9 MHz ଯୋଗେ। ତା ଛଡ଼ା ପ୍ରସାର ଭାରତୀର ନ୍ୟୁଜ୍ ଆଣ୍ଡ AIR ଆପ୍ ଓ www.prasarbharati.gov.in ର ଲାଇଭ୍ ରେଡ଼ିଓ ଟେପ୍

0: ଏଇଠି ଶେଷ ହେଲା ଆଜିର ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ଆରାଧନା। ଆକାଶବାଣୀ ବଲାଙ୍ଗୀର, ଆମ ପରିବେଶ, ଏଥିରେ ଶୁଣନ୍ତୁ। ପରିବେଶ ସୁରକ୍ଷା ଓ ଜନସମାଜ କହିଛନ୍ତି ମୁକ୍ତକଣ୍ଠ ପ୍ରଧାନ।
1: ପରିବେଶ ସୁରକ୍ଷା ଦିଗରେ ପ୍ରତ୍ୟେକ ମଣିଷକୁ କିଛି ନା କିଛି ଦାୟିତ୍ୱ ନେବାକୁ ହେବ। ଯେତେବେଳେ ସମାଜରେ ବିବାହ, ବ୍ରତ, ଯାନିଯାତ୍ରା, ମହୋତ୍ସବ ହେଉଛି, ସେତେବେଳେ ମଣିଷ ସ୍ୱେଚ୍ଛାକୃତ ଭାବରେ କିଛି ନା କିଛି ଦାୟିତ୍ୱ ନେଉଛି। ବନ୍ୟା, ଅଗ୍ନିକାଣ୍ଡ, ଭୂମିକମ୍ପ ପ୍ରଭୃତି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସ୍ୱେଚ୍ଛାସେବୀ ସାଜି ମଣିଷକୁ ପୀଡ଼ିତ ମଣିଷର ସେବା କରିବାକୁ ଆଗେଇବାକୁ ହେଉଛି। ଆଜି ଏଭଳି ଏକ ସମୟ ଆସିଛି ଯେତେବେଳେ କି ପୃଥିବୀର ପରିବେଶ ସଙ୍କଟାପନ୍ନ ହୋଇପଡ଼ିଛି, ତେଣୁ ପରିବେଶର ସୁରକ୍ଷା ପାଇଁ ମଧ୍ୟ ସ୍ୱେଚ୍ଛାସେବୀର ଆବଶ୍ୟକତା ରହିଛି। ଜଣେ ସ୍ୱେଚ୍ଛାସେବୀ ବ୍ୟକ୍ତିଗତ ଭାବରେ ହେଉ କିମ୍ବା ସଂଗଠନ ମାଧ୍ୟମରେ ହେଉ, ପରିବେଶର ସୁରକ୍ଷା ପାଇଁ ବହୁବିଧ ଦାୟିତ୍ୱ ନେଇପାରିବ। ପ୍ରଥମତଃ ପରିବେଶର ମହତ୍ତ୍ୱ କ'ଣ, ତାହା କିପରି କ୍ଷୟପ୍ରାପ୍ତ ହେଉଛି କିମ୍ବା କିଭଳି ପ୍ରଦୂଷିତ ହେଉଛି, କିଭଳି ତାହାର ସୁରକ୍ଷା କରାଯାଇପାରିବ, ଏ ସମ୍ପର୍କରେ ବିଶେଷ ସୂଚନା ଜଣେ ସ୍ୱେଚ୍ଛାସେବୀ କିମ୍ବା ସ୍ୱେଚ୍ଛାସେବୀମାନଙ୍କର ସଂଗଠନ ଜନସାଧାରଣଙ୍କ ମଧ୍ୟରେ ପରିବେଷଣ କରିପାରିବେ। ଉଦାହରଣ ସ୍ୱରୂପ, ନିଜ ଗାଁର ପୋଖରୀର ପାଣିର ଗୁରୁତ୍ୱ କେତେ, ତାହା କେଉଁଠାରୁ ଆସୁଛି, କିପରି ପ୍ରଦୂଷିତ ହେଉଛି, ପ୍ରଦୂଷିତ ହେବା ଦ୍ୱାରା ଗ୍ରାମବାସୀଙ୍କର କି କି କ୍ଷତି ହେଉଛି ଏବଂ ସେହି ପୋଖରୀର ପାଣିକୁ କିପରି ପ୍ରଦୂଷଣରୁ ମୁକ୍ତ କରାଯାଇପାରିବ, ତାହା ଜଣେ ସ୍ୱେଚ୍ଛାସେବୀ ଗ୍ରାମବାସୀଙ୍କୁ ଜଣାଇ ଦେଇପାରିବ। ସୁରକ୍ଷା କରାଯାଇପାରିବ, ଏ ସମ୍ପର୍କରେ ବିଶେଷ ସୂଚନା ଜଣେ ସ୍ୱେଚ୍ଛାସେବୀ କିମ୍ବା ସ୍ୱେଚ୍ଛାସେବୀମାନଙ୍କର ସଂଗଠନ ଜନସାଧାରଣଙ୍କ ମଧ୍ୟରେ ପରିବେଷଣ କରିପାରିବେ। ଉଦାହରଣ ସ୍ୱରୂପ, ନିଜ ଗାଁର

0: ପୋଖରୀର ପାଣିର ଗୁରୁତ୍ୱ କେତେ, ତାହା କେଉଁଠାରୁ ଆସୁଛି, କିପରି ପ୍ରଦୂଷିତ ହେଉଛି, ପ୍ରଦୂଷିତ ହେବା ଦ୍ୱାରା ଗ୍ରାମବାସୀଙ୍କର କି କି କ୍ଷତି ହେଉଛି ଏବଂ ସେହି ପୋଖରୀର ପାଣିକୁ କିପରି ପ୍ରଦୂଷଣରୁ ମୁକ୍ତ କରାଯାଇପାରିବ ତାହା ଜଣେ ସ୍ୱେଚ୍ଛାସେବୀ ଗ୍ରାମବାସୀଙ୍କୁ ଜଣାଇ ଦେଇପାରିବ। ଆବଶ୍ୟକ ବ୍ରତ, ଯାନିଯାତ୍ରା, ମହୋତ୍ସବ ହେଉଛି ସେତେବେଳେ ମଣିଷ ସ୍ୱେଚ୍ଛାକୃତ ଭାବରେ କିଛି ନା କିଛି ଦାୟିତ୍ୱ ନେଉଛି। ବନ୍ୟା, ଅଗ୍ନିକାଣ୍ଡ, ଭୂମିକମ୍ପ ପ୍ରଭୃତି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସ୍ୱେଚ୍ଛାସେବୀ ସାଜି ମଣିଷକୁ ପୀଡ଼ିତ ମଣିଷର ସେବା କରିବାକୁ ଆଗେଇବାକୁ ହେଉଛି। ଆଜି ଏଭଳି ଏକ ସମୟ ଆସିଛି ଯେତେବେଳେ କି ପୃଥିବୀର ପରିବେଶ ସଙ୍କଟାପନ୍ନ ହୋଇପଡ଼ିଛି, ତେଣୁ ପରିବେଶର ସୁରକ୍ଷା ପାଇଁ ମଧ୍ୟ ସ୍ୱେଚ୍ଛାସେବୀର ଆବଶ୍ୟକତା ରହିଛି। ଜଣେ ସ୍ୱେଚ୍ଛାସେବୀ ବ୍ୟକ୍ତିଗତ ଭାବରେ ହେଉ କିମ୍ବା ସଂଗଠନ ମାଧ୍ୟମରେ ହେଉ, ପରିବେଶର ସୁରକ୍ଷା ପାଇଁ ବହୁବିଧ ଦାୟିତ୍ୱ ନେଇପାରିବ। ପ୍ରଥମତଃ ପରିବେଶର ମହତ୍ତ୍ୱ କ'ଣ, ତାହା କିପରି କ୍ଷୟପ୍ରାପ୍ତ ହେଉଛି କିମ୍ବା କିଭଳି ପ୍ରଦୂଷିତ ହେଉଛି, କିଭଳି ତାହାର ସୁରକ୍ଷା କରାଯାଇପାରିବ, ଏ ସମ୍ପର୍କରେ ବିଶେଷ ସୂଚନା ଜଣେ ସ୍ୱେଚ୍ଛାସେବୀ କିମ୍ବା ସ୍ୱେଚ୍ଛାସେବୀମାନଙ୍କର ସଂଗଠନ ଜନସାଧାରଣଙ୍କ ମଧ୍ୟରେ ପରିବେଷଣ କରିପାରିବେ। ଉଦାହରଣ ସ୍ୱରୂପ, ନିଜ ଗାଁର ପୋଖରୀର ପାଣିର ଗୁରୁତ୍ୱ କେତେ, ତାହା କେଉଁଠାରୁ ଆସୁଛି, କିପରି ପ୍ରଦୂଷିତ ହେଉଛି, ପ୍ରଦୂଷିତ ହେବା ଦ୍ୱାରା ଗ୍ରାମବାସୀଙ୍କର କି କି କ୍ଷତି ହେଉଛି ଏବଂ ସେହି ପୋଖରୀର ପାଣିକୁ କିପରି ପ୍ରଦୂଷଣରୁ ମୁକ୍ତ କରାଯାଇପାରିବ ତାହା ଜଣେ ସ୍ୱେଚ୍ଛାସେବୀ ଗ୍ରାମବାସୀଙ୍କୁ ଜଣାଇ ଦେଇପାରିବ। ଯେତେବେଳେ ସମାଜରେ ବିବାହ, ବ୍ରତ, ଯାନିଯାତ୍ରା, ମହୋତ୍ସବ ହେଉଛି ସେତେବେଳେ ମଣିଷ ସ୍ୱେଚ୍ଛାକୃତ ଭାବରେ କିଛି ନା କିଛି ଦାୟିତ୍ୱ ନେଉଛି। ବନ୍ୟା, ଅଗ୍ନିକାଣ୍ଡ, ଭୂମିକମ୍ପ ପ୍ରଭୃତି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସ୍ୱେଚ୍ଛାସେବୀ ସାଜି ମଣିଷକୁ ପୀଡ଼ିତ ମଣିଷର ସେବା କରିବାକୁ ଆଗେଇବାକୁ ହେଉଛି। ଆଜି ଏଭଳି ଏକ ସମୟ ଆସିଛି ଯେତେବେଳେ କି ପୃଥିବୀର ପରିବେଶ ସଙ୍କଟାପନ୍ନ ହୋଇପଡ଼ିଛି, ତେଣୁ ପରିବେଶର ସୁରକ୍ଷା ପାଇଁ ମଧ୍ୟ ସ୍ୱେଚ୍ଛାସେବୀର ଆବଶ୍ୟକତା ରହିଛି। ଜଣେ ସ୍ୱେଚ୍ଛାସେବୀ ବ୍ୟକ୍ତିଗତ ଭାବରେ ହେଉ କିମ୍ବା ସଂଗଠନ ମାଧ୍ୟମରେ ହେଉ, ପରିବେଶର ସୁରକ୍ଷା ପାଇଁ ବହୁବିଧ ଦାୟିତ୍ୱ ନେଇପାରିବ। ପ୍ରଥମତଃ ପରିବେଶର ମହତ୍ତ୍ୱ କ'ଣ, ତାହା କିପରି କ୍ଷୟପ୍ରାପ୍ତ ହେଉଛି କିମ୍ବା କିଭଳି ପ୍ରଦୂଷିତ ହେଉଛି, କିଭଳି ତାହାର ସୁରକ୍ଷା କରାଯାଇପାରିବ, ଏ ସମ୍ପର୍କରେ ବିଶେଷ ସୂଚନା ଜଣେ ସ୍ୱେଚ୍ଛାସେବୀ କିମ୍ବା ସ୍ୱେଚ୍ଛାସେବୀମାନଙ୍କର ସଂଗଠନ ଜନସାଧାରଣଙ୍କ ମଧ୍ୟରେ ପରିବେଷଣ କରିପାରିବେ। ଉଦାହରଣ ସ୍ୱରୂପ, ନିଜ ଗାଁର ପୋଖରୀର ପାଣିର ଗୁରୁତ୍ୱ କେତେ, ତାହା କେଉଁଠାରୁ ଆସୁଛି, କିପରି ପ୍ରଦୂଷିତ ହେଉଛି, ପ୍ରଦୂଷିତ ହେବା ଦ୍ୱାରା ଗ୍ରାମବାସୀଙ୍କର କି କି କ୍ଷତି ହେଉଛି ଏବଂ ସେହି ପୋଖରୀର ପାଣିକୁ କିପରି ପ୍ରଦୂଷଣରୁ ମୁକ୍ତ କରାଯାଇପାରିବ ତାହା ଜଣେ ସ୍ୱେଚ୍ଛାସେବୀ ଗ୍ରାମବାସୀଙ୍କୁ ଜଣାଇ ଦେଇପାରିବ।
1: ଆମ ପରିବେଶରେ ଶୁଣିଲେ ପରିବେଶ ସୁରକ୍ଷା ଓ ଜନସମାଜ, ଏ ସମ୍ପର୍କରେ କହିଥିଲେ ମୁକ୍ତକଣ୍ଠ ପ୍ରଧାନ, ଆକାଶବାଣୀ ବଲାଙ୍ଗୀର। ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ କୃତ ଶ୍ରୀମଦ୍ ଭାଗବତ ଭାଗ 485, ସଙ୍ଗୀତ ପରିଚାଳନା ରାଖାଲ ଚନ୍ଦ୍ର ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି। ଶିଳ୍ପୀମାନେ ହେଲେ ଅରବିନ୍ଦ ମୁଦୁଲି, ଶୈଳଭମ ମହାପାତ୍ର ଏବଂ ସାଗରିକା ମହାନ୍ତି।

ଉଦ୍ଧବଙ୍କ ସଂଶୟ ମୋଚନାର୍ଥେ ଶ୍ରୀକୃଷ୍ଣ କହିଛନ୍ତି, ସତ୍ଵ ରଜ ଓ ତମଗୁଣ ବୁଦ୍ଧିର, ଆତ୍ମାର ନୁହେଁ। ସତ୍ଵଗୁଣ ବୁଦ୍ଧି ଦ୍ୱାରା ରଜଗୁଣ ଓ ତମଗୁଣକୁ ବିନାଶ କରି ଅବଶେଷରେ ସମଦମାଦି ଅଭ୍ୟାସ ଦ୍ୱାରା ସତ୍ଵଗୁଣକୁ ବଶୀଭୂତ କଲେ ଜୀବ ଭକ୍ତିର ଅଧିକାରୀ ହୁଏ। ଶ୍ରୀକୃଷ୍ଣ ବୁଝାଇଛନ୍ତି, ମନୁଷ୍ୟ ବିବେକ ହରାଇ ନିଜ ସ୍ୱରୂପକୁ ଭୁଲିଗଲେ କର୍ମର ଅନ୍ତିମ ଫଳ ଦୁଃଖମୟ ଜାଣିବି ଇନ୍ଦ୍ରିୟବଶ ହୋଇ କର୍ମ କରେ।

ଆକାଶବାଣୀର ବିକଳ୍ପ ନାହିଁ। ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ।

ବିବିଧ ଭାରତୀ କାର୍ଯ୍ୟକ୍ରମ ଶୁଣିପାରିବେ ସକାଳ 9ଟାରୁ 10ଟା, 10ଟା 5 ମିନିଟ୍ରୁ ଦିନ 11ଟା, 12ଟା 30 ମିନିଟ୍ରୁ ଗୋଟାଏ 50 ମିନିଟ୍, 2ଟା 45 ମିନିଟ୍ରୁ ଅପରାହ୍ନ 5ଟା ଏବଂ ରାତି 9ଟା ବାଜି 15 ମିନିଟ୍ରୁ ରାତି 10ଟା ପର୍ଯ୍ୟନ୍ତ। ଦିନ 11ଟାରେ ବାତାୟନରେ ପ୍ରଚାର କରିବୁ ହିନ୍ଦୀ କଥାଚିତ୍ର ଗୀତ। ଦିନ 12ଟାରେ ଗୃହଲକ୍ଷ୍ମୀ, ଆଜି ଏଥିରେ ଶୁଣିବେ ଓଡ଼ିଶାର ଧର୍ମୀୟ ପରମ୍ପରାରେ ଶୀତଳଷଷ୍ଠୀ ଯାତ୍ରା। ଶୁଣିଲେ କାର୍ଯ୍ୟକ୍ରମର ସୂଚନା, ଆକାଶବାଣୀ ବଲାଙ୍ଗୀର। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏ ସମୟରେ ରାଷ୍ଟ୍ରପତି ମୟୂରଭଞ୍ଜ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ରାଷ୍ଟ୍ରପତି କୁସୁମୀ ବ୍ଲକ ଅନ୍ତର୍ଗତ 113 ଖଣି ପ୍ରଭାବିତ ଗ୍ରାମରେ ଏକ ବୃହତ୍ ଗ୍ରାମୀଣ ପାଇପ୍ ଜଳ ଯୋଗାଣ ପ୍ରକଳ୍ପର ଉଦ୍ଘାଟନ କରିବେ। ଏହା ବ୍ୟତୀତ ହାଟବଦ୍ରାଠାରେ ବ୍ରହ୍ମକୁମାରୀ ସଂସ୍ଥା ପକ୍ଷରୁ ମାତୃଶକ୍ତି ଭବନ, ଏକ ସ୍ୱତନ୍ତ୍ର ସର୍କିଟ୍ ହାଉସ୍ ଏବଂ ରାଇରଙ୍ଗପୁରରେ ନବନିର୍ମିତ ପୁଲିସ୍ ଜିଲ୍ଲାର ଲୋକାର୍ପଣ କରିବେ। ରାଷ୍ଟ୍ରପତି ଆସନ୍ତାକାଲି ପାହାଡ଼ପୁର ଗସ୍ତ କରିବେ। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଏକ ସାଧାରଣ ସଭାରେ ଯୋଗଦେଇ ରାଜ୍ୟର ବିକାଶ ପାଇଁ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ପିଏମ୍ ଭିଭିଆର୍ୱାଇ ଅଧୀନରେ ପ୍ରାୟ 2400 କୋଟି ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିବେ। ଦେଶବ୍ୟାପୀ ଅଦ୍ୟାବଧି ଏହି ଯୋଜନା ଅନ୍ତର୍ଗତ 15 ଲକ୍ଷ ହିତାଧିକାରୀଙ୍କୁ ନିଯୁକ୍ତି ପାଇବାରେ ସହାୟତା ମିଳିପାରିଛି। ଯୋଜନାରେ କର୍ମକ୍ଷେତ୍ରରେ ପ୍ରବେଶ କରୁଥିବା ନୂତନ କର୍ମଚାରୀମାନଙ୍କୁ ସହାୟତା ପ୍ରଦାନ କରିବା ପାଇଁ 15,000 ଟଙ୍କା ପର୍ଯ୍ୟନ୍ତ ପ୍ରୋତ୍ସାହନ ରାଶି ମିଳିବ। ଯୁବପିଢ଼ି ନିଯୁକ୍ତି ସୃଷ୍ଟିକାରୀ ଉଦ୍ୟୋଗୀ ଭାବେ ନିଜକୁ ଗଢ଼ିତୋଳିବା ଆବଶ୍ୟକ ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି କହିଛନ୍ତି। ଭୁବନେଶ୍ୱରସ୍ଥିତ ସିଆଇପିଇଟି ଏବଂ ସିଟିଟିସି ପରିଦର୍ଶନ କରି ରାଜ୍ୟପାଳ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉଦ୍ୟୋଗୀ ମନୋଭାବର ବିକାଶ ପ୍ରତି ଗୁରୁତ୍ୱାରୋପ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚନ୍ଦ୍ର ମାଝୀ 1998 ବ୍ୟାଚ୍ର ଆଇପିଏସ୍ ଅଧିକାରୀ ଦୟାଲ ଗଙ୍ଗୱାରଙ୍କୁ ନିଲମ୍ବନ କରିଛନ୍ତି। କର୍ତ୍ତବ୍ୟରେ ଅବହେଳା ଏବଂ ନିଜ ପଦର ଅପବ୍ୟବହାର ଅଭିଯୋଗରେ ମୁଖ୍ୟମନ୍ତ୍ରୀ ଏହି ପଦକ୍ଷେପ ଗ୍ରହଣ କରିଥିବା ସୂଚନା ମିଳିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ବିକାଶ ଧାରା ଓଡ଼ିଶା ସାରା ସମ୍ମିଳନୀ ଆୟୋଜିତ ହୋଇଯାଇଛି। କଟକରେ ଆୟୋଜିତ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଯୋଗଦେଇ ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ବିଭିନ୍ନ ବିକାଶମୂଳକ ଯୋଜନାର ସଫଳତା ସମ୍ପର୍କରେ ଆଲୋଚନା କରିଥିଲେ। ନବରଙ୍ଗପୁରରେ ଆୟୋଜିତ କାର୍ଯ୍ୟକ୍ରମରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗଦେଇ ଅନୁସୂଚିତ ଜାତି ଓ ଜନଜାତିଙ୍କ ସାମାଜିକ ଆର୍ଥିକ ବିକାଶ ଉପରେ ଆଲୋକପାତ କରିଥିଲେ। ମାଲକାନଗିରି ଜିଲ୍ଲାରେ ମଧ୍ୟ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା। ଢେଙ୍କାନାଳ ଜିଲ୍ଲାରେ

0: ଆୟୋଜିତ କାର୍ଯ୍ୟକ୍ରମରେ ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ। ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିପର୍ଯ୍ୟୟ ପରିଚାଳନା ଓ ମୁକାବିଲା ନେଇ ଟେବୁଲ୍ ଟପ୍ ଏକ୍ସରସାଇଜ୍ ବୈଠକ ଅନୁଷ୍ଠିତ ହୋଇଯାଇଛି। ଖୋର୍ଦ୍ଧା, ଯାଜପୁର ଓ ସୁବର୍ଣ୍ଣପୁର ଜିଲ୍ଲାରେ ଆୟୋଜିତ ବୈଠକରେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପ୍ରସ୍ତୁତି, ଅଭ୍ୟାସ ଓ ସଚେତନତା ନେଇ ଆଲୋଚନା ହୋଇଥିଲା। ଯାଜପୁରରେ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ହୋଇଯାଇଛି। ରଥଯାତ୍ରା ସମୟରେ ନୀତି ନିର୍ଘଣ୍ଟ ନେଇ ଆଲୋଚନା ହୋଇଥିଲା। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପ୍ରଦାନ କରାଯାଇଥିବା ସମ୍ମାନଜନକ ସ୍ୱଚ୍ଛ ଓ ହରିତ ବିଦ୍ୟାଳୟ ପୁରସ୍କାର ପାଇଁ କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକର ଫୁଲକଅଁଳେଇ ନୋଡାଲ ହାଇସ୍କୁଲ ମନୋନୀତ ହୋଇଛି। ପ୍ରତିଯୋଗିତାରେ ଏହି ବିଦ୍ୟାଳୟ ସର୍ବଭାରତୀୟ ସ୍ତରରେ ଦଶମ ସ୍ଥାନ ଅଧିକାର କରିଛି। ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ସ୍ୱାସ୍ଥ୍ୟକେନ୍ଦ୍ର ଆନୁକୂଲ୍ୟରେ ଫାଇଲେରିଆ ଚିହ୍ନଟ ଅଭିଯାନ ଆରମ୍ଭ ହୋଇଛି। ଏଥିରେ 300ରୁ ଉର୍ଦ୍ଧ୍ୱ ଲୋକଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଛି। ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାରେ ଦେବଦେବ ମହାଦେବ ଏବଂ ମା' ପାର୍ବତୀଙ୍କ ବିବାହ ସମ୍ପନ୍ନ ହୋଇଛି। ଶୀତଳଷଷ୍ଠୀର ମୁଖ୍ୟ ଆକର୍ଷଣ ନନ୍ଦପଡ଼ାର ବମ୍ବରାଡ଼ ବାଲୁଙ୍କେଶ୍ୱର ବାବା, ଝାଡ଼ୁଆପଡ଼ାର ଲୋକନାଥ ବାବା, ମୁଦିପଡ଼ାର ଜାଗେଶ୍ୱର ବାବାଙ୍କ ସମେତ ବଡ଼ବଜାରର ଶୀତଳେଶ୍ୱର ବାବାଙ୍କ ଶୋଭାଯାତ୍ରା ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ଜନସମାଗମ ଦେଖିବାକୁ ମିଳିଥିଲା। ଆଜି ରାତିରେ ଯୁଗଳ ଦର୍ଶନ ଶୋଭାଯାତ୍ରା ଓ ଆସନ୍ତାକାଲି ମନ୍ଦିର ପ୍ରତ୍ୟାବର୍ତ୍ତନ ଶୋଭାଯାତ୍ରା ଅନୁଷ୍ଠିତ ହେବ। ନୂଆପଡ଼ା ଓ ନୟାଗଡ଼ ଜିଲ୍ଲାରେ ଶୀତଳଷଷ୍ଠୀରେ ଦେବଦମ୍ପତିଙ୍କ ବିବାହ ଉତ୍ସବ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ରକ୍ତହୀନତା ରୋଗର କାରଣ ଓ ନିରାକରଣ ପ୍ରତି ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ ସିକିଲ୍ ସେଲ୍ ବା ରକ୍ତ ଶିକୁଳି ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଜୀବନ ରକ୍ଷା ବ୍ୟବଧାନକୁ ହ୍ରାସ କରିବା, ରକ୍ତ ଶିକୁଳି ଯତ୍ନର ସମାନତା ଶୀର୍ଷକ ନେଇ ଏହି ଦିବସ ପାଳନ କରାଯାଉଛି। ରକ୍ତ ଶିକୁଳି ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ରାଜ୍ୟରେ ମୌସୁମୀ ବାୟୁ ସକ୍ରିୟ ରହିଛି। ଏହା ସହ କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ହୋଇଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ଗତକାଲି ବୌଦ୍ଧ ଜିଲ୍ଲାରେ ସର୍ବାଧିକ ତାପମାତ୍ରା 42.8°C ରେକର୍ଡ ହୋଇଥିଲା। ଗୁଜରାଟର ଅହମ୍ମଦାବାଦରେ ଚାଲିଥିବା ଜାତୀୟ ବରିଷ୍ଠ ସନ୍ତରଣ ପ୍ରତିଯୋଗିତାରେ ଓଡ଼ିଶାର ପ୍ରତ୍ୟାଶା ରାୟ 200 ମିଟର ବ୍ୟାକ୍ଷ୍ଟ୍ରୋକ୍ରେ ସ୍ୱର୍ଣ୍ଣପଦକ ଜିତିଛନ୍ତି। ପୂର୍ବରୁ ପ୍ରତ୍ୟାଶା ଏହି ପ୍ରତିଯୋଗିତାର 50 ମିଟର ବ୍ୟାକ୍ଷ୍ଟ୍ରୋକ୍ରେ କାଂସ୍ୟ ପଦକ ଜିତିଥିଲେ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ। ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଆମ ସ୍ୱାସ୍ଥ୍ୟ ପାଇଁ କୋଲେଷ୍ଟ୍ରଲର ଭୂମିକା, ଆଲୋଚନା କରିଛନ୍ତି ଡାକ୍ତର ବାସୁଦେବ କର।
2: ଆଜିକାଲି ପ୍ରାୟ ସମସ୍ତେ ଜାଣନ୍ତି ଯେ ରକ୍ତରେ କୋଲେଷ୍ଟ୍ରଲ ମାତ୍ରା ଅଧିକ ରହୁଥିଲେ ତା ହୃଦବ୍ୟାଧି ଓ ହାର୍ଟ ଆଟାକକୁ ଡାକି ଆଣିଥାଏ। ତେଣୁ ପିଲା ବୁଢ଼ା ନିର୍ବିଶେଷରେ ସଭିଏ ଏବେ ରକ୍ତ କୋଲେଷ୍ଟ୍ରଲ ସ୍ତର କମେଇବା ପାଇଁ ଡାକ୍ତରଙ୍କ ପରାମର୍ଶ ଲୋଡ଼ୁଛନ୍ତି। କୋଲେଷ୍ଟ୍ରଲ ସମ୍ବନ୍ଧରେ ସାଧାରଣ ଜ୍ଞାନ ନଥାଇ ବି କ୍ୱାକ୍ ଡାକ୍ତରମାନେ ତାହା ଏକ ଘୋର ଅନିଷ୍ଟକାରୀ ପଦାର୍ଥ ବୋଲି ଜନସାଧାରଣଙ୍କ ମଧ୍ୟରେ ବିଶ୍ୱାସ ଓ ଆତଙ୍କ ସୃଷ୍ଟି କରନ୍ତି। ସେଥିପାଇଁ ଆମ ଶରୀରରେ କୋଲେଷ୍ଟ୍ରଲର ଅନିବାର୍ଯ୍ୟ ଆବଶ୍ୟକତା ସମ୍ବନ୍ଧରେ ଜନସାଧାରଣ କିଛି କିଛି ଅବଗତ ହେବା ଅତ୍ୟନ୍ତ ଜରୁରୀ। ଆମ ଶରୀରରେ ଥିବା ଜୀବକୋଷିକାମାନଙ୍କ ଗଠନ ତଥା ସେଥିରେ ଘଟୁଥିବା ଯାବତୀୟ କ୍ରିୟା ଅଭିକ୍ରିୟା ପାଇଁ କୋଲେଷ୍ଟ୍ରଲର ଯେଉଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥାଏ ତାହା ସମ୍ଭବ କରାଇବା ପାଇଁ ରକ୍ତ ପ୍ରବାହରେ ତାର ସୁଲଭ ଯୋଗାଣ ହେଉଛି ଏକ ପ୍ରାକୃତିକ ବ୍ୟବସ୍ଥା। ସେଥିପାଇଁ ଆମ ରକ୍ତର ପ୍ରତି 100 ମିଲିମିଟରରେ ପ୍ରାୟ 200-230 ମିଲିଗ୍ରାମ ଯାଏ କୋଲେଷ୍ଟ୍ରଲ ତରଳ ସ୍ଫଟିକୀୟ ରୂପରେ ପ୍ରବାହିତ ହେଉଥାଏ। ଏହାର ମୁଖ୍ୟ କାର୍ଯ୍ୟ ହେଉଛି ଜୀବକୋଷ ଓ ତା ଭିତରେ ଥିବା ବିଭିନ୍ନ ଅଙ୍ଗିକାମାନଙ୍କର ଆବରଣୀ ଗଠନ କରିବା, ସେଗୁଡ଼ିକୁ ଆର୍ଦ୍ର ଓ ମସୃଣ କରି ରଖିବା। 2, ଏହା ତାପ ଓ ବିଦ୍ୟୁତ୍ କୁପରିବାୟୁ ହୋଇଥିବା ଯୋଗୁଁ ସ୍ନାୟୁ ଓ ପେଶୀର ନିୟନ୍ତ୍ରିତ କାର୍ଯ୍ୟକାରିତା ପାଇଁ ଏହାର ଅନିବାର୍ଯ୍ୟତା ଖୁବ୍ ବେଶୀ। 3, ଯକୃତରେ ପିତାମ୍ଳ ସୃଷ୍ଟି କରି ଆମ ଖାଦ୍ୟର ସ୍ନେହସାର ପରିପାଚନ ପାଇଁ ଏହାର ଆବଶ୍ୟକତା ବେଶ୍ ଅଧିକ। 4, ସବୁ ପ୍ରକାର ଷ୍ଟିରଏଡ୍ ହରମୋନ୍ ଯଥା କର୍ଟିସୋଲ, ଟେଷ୍ଟୋଷ୍ଟେରୋନ୍, ଇଷ୍ଟ୍ରୋଜେନ୍, ପ୍ରୋଜେଷ୍ଟେରନ୍ ଆଦି ତିଆରି କରିବାର ମୂଳପିଣ୍ଡ ହେଉଛି ଏହା। 5, ଭିଟାମିନ୍ ଡି ପ୍ରସ୍ତୁତି। ଏହାର ଭଲ ରୂପକୁ HDL କୋଲେଷ୍ଟ୍ରଲ ଓ ମନ୍ଦ ରୂପକୁ LDL କୋଲେଷ୍ଟ୍ରଲ କୁହାଯାଏ। ଏହାକୁ ଗଠନ କରୁଥିବା ରାସାୟନିକ ପିଣ୍ଡର ଭାଗ ମାପରେ କିଛିଟା ଭିନ୍ନତା ଥିବା ଯୋଗୁଁ ଏହାର ଗୁଣରେ ପରିବର୍ତ୍ତନ ଘଟିଥାଏ। ବିଭିନ୍ନ ତନ୍ତୁରୁ ଉତ୍ସର୍ଜିତ ତଥା ରକ୍ତରେ ପ୍ରବାହିତ ହେଉଥିବା କୋଲେଷ୍ଟ୍ରଲର ସିଂହବାଦ ହେଲା LDL କୋଲେଷ୍ଟ୍ରଲ। ଏହାକୁ ଯକୃତ ମଧ୍ୟକୁ ବୋହି ନେଇଥାଏ HDL କୋଲେଷ୍ଟ୍ରଲ।

0: ତାର ଯଥାଯଥ ଶୋଧନ ଓ ପ୍ରକ୍ରିୟାକରଣ କରାଇଲା ପରେ ତାହା କିଛି ପରିମାଣ ପିତ୍ତ ମାଧ୍ୟମରେ ନିଷ୍କାସିତ ହୁଏ ଏବଂ ଅବଶିଷ୍ଟାଂଶ ପୁଣି ରକ୍ତସ୍ରୋତକୁ ଫେରିଆସେ। ମନ୍ଦ LDL କୋଲେଷ୍ଟ୍ରଲର ସମ୍ଭାବ୍ୟ ଅପକ୍ରିୟାକୁ ଏହିଭାବେ କିଛିଟା ନିୟନ୍ତ୍ରିତ କରୁଥିବାରୁ ହୁଏତ କୋଲେଷ୍ଟ୍ରଲର HDL ରୂପକୁ ଭଲ କୋଲେଷ୍ଟ୍ରଲ ବୋଲି ଆଖ୍ୟା ଦିଆଯାଇଛି। ସ୍ୱାସ୍ଥ୍ୟାନୁକୂଳ ଏପରି ଗୁଣ ପାଇଁ ହୁଏତ ପ୍ରକୃତି HDL କୋଲେଷ୍ଟ୍ରଲର କର୍ମକ୍ଷମ ଅବଧି ବା ହାଫ୍ ଲାଇଫ୍କୁ ସହଦର ଅନ୍ୟ ସ୍ନେହପିଣ୍ଡ ଯଥା LDL VLDLଙ୍କ ଠାରୁ ଅଧିକତର ପ୍ରଲମ୍ବିତ। ରକ୍ତରେ କୋଲେଷ୍ଟ୍ରଲର ପରିମାଣରେ ସାମଗ୍ରିକ ଆଧିକ୍ୟ ତଥା LDL ଓ HDLର ଅନୁପାତ ବୃଦ୍ଧି ସହ ମାତ୍ରାଧିକ ଟ୍ରାଇଗ୍ଲିସେରାଇଡ୍ ପରି ତ୍ରିବିଧ ବିଲକ୍ଷଣ ହିଁ ହୃଦରୋଗ, ହାର୍ଟ ଆଟାକ୍ ଓ ଷ୍ଟ୍ରୋକ୍ର ମୁଖ୍ୟ ହେତୁ ବୋଲି ଧରାଗଲା। ପରବର୍ତ୍ତୀ କାଳରେ ବହୁ ପରୀକ୍ଷା ନିରୀକ୍ଷାରୁ ଏବେ ନିର୍ଦ୍ଦିଷ୍ଟ ଭାବରେ ଜଣାଗଲା ଯେ ଆଉ ଯାହା କାରଣ ଥାଉ ବା ନଥାଉ, ଯଦି ରକ୍ତରେ LDL କୋଲେଷ୍ଟ୍ରଲ ଓ ତାର ପୋଷିକା ମାତା ସାମଗ୍ରିକ ବା ଟୋଟାଲ କୋଲେଷ୍ଟ୍ରଲ ଅତ୍ୟଧିକ ପରିମାଣର ଥାଏ ଏବଂ ଭଲ ଅଂଶ ଭାବେ ଆଖ୍ୟାତ HDL କୋଲେଷ୍ଟ୍ରଲର ମାତ୍ରା 100 ମିଲିଲିଟର ରକ୍ତରେ 40 ମିଲିଗ୍ରାମରୁ କମ୍ ରହୁଥାଏ, ତାହା ନିଶ୍ଚିତ ରୂପେ ଭାବି ହୃତ୍ପାତର ବାର୍ତ୍ତାବହ ରୂପେ ବିବେଚିତ ହେବ। କୋଲେଷ୍ଟ୍ରଲର କଲ୍ୟାଣଧର୍ମୀ କ୍ରିୟାକୃତିର ବିକଳ୍ପ ବ୍ୟବସ୍ଥା ଆମ ଶରୀରରେ ଅନ୍ୟ କୌଣସି ଜୈବିକ ଉପାଦାନରେ ନାହିଁ, ତେଣୁ ଆମ ପାଇଁ ତା ସ୍ଥିତିର ଅପରିହାର୍ଯ୍ୟତା ନିଶ୍ଚୟ ଅଲଙ୍ଘନୀୟ। ତଥାପି ତାର ସ୍ୱକୀୟ ସ୍ନେହୀଳ ଓ ସହଜାତ ସିକ୍ତ ବା ଅଠାଳିଆ ଗୁଣ ଯୋଗୁଁ ତାହା ବହୁଦା ଅପନିନ୍ଦିତ।
1: ଶ୍ରୋତା ବନ୍ଧୁମାନେ ଶୁଣୁଥିଲେ ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଶୁଣୁଥିଲେ ଆମ ସ୍ୱାସ୍ଥ୍ୟ ପାଇଁ କୋଲେଷ୍ଟୋରେଲର ଭୂମିକା। ଆଲୋଚନା କରିଥିଲେ ଡକ୍ଟର ବାସୁଦେବ କର। ଶ୍ରୋତା ବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହୋଇଛି 308.6 ମିଟର ତଥା 982 କିଲୋହର୍ଜ ଯୋଗେ। ସମୟ ବର୍ତ୍ତମାନ 7:15। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ଆକାଶବାଣୀ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ। ପିଏମ୍ ଭିଭିଆର୍ୱାଇ ଯୋଜନାର ହିତାଧିକାରୀଙ୍କୁ ଆଜି ନୂଆଦିଲ୍ଲୀରେ ପ୍ରୋତ୍ସାହନ ରାଶି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ। ଆନ୍ତର୍ଜାତିକ ସିକିଲ୍ ସେଲ୍ ଦିବସ ଅବସରରେ ଆଜି ମଧ୍ୟପ୍ରଦେଶରେ ଆୟୋଜିତ ହେବାକୁ ଥିବା ଏକ ସ୍ୱତନ୍ତ୍ର ସମାରୋହରେ ଅଂଶଗ୍ରହଣ କରିବେ ରାଷ୍ଟ୍ରପତି। ପରେ ଓଡ଼ିଶା ଗସ୍ତରେ ଯିବାର ରହିଛି କାର୍ଯ୍ୟସୂଚୀ। ଭାରତ ସମଗ୍ର ବିଶ୍ୱରେ ଏକ ବିଶ୍ୱସ୍ତ ଭାଗିଦାରୀ ରୂପେ ଉଭା ହୋଇଛି, ପ୍ରଧାନମନ୍ତ୍ରୀଙ୍କ ମତବ୍ୟକ୍ତ। ଏବଂ FIH ମହିଳା ହକି ବିଶ୍ୱକପ୍ର ଗତକାଲିର ମ୍ୟାଚ୍ରେ 3-2 ଗୋଲ୍ରେ ଉରୁଗୁଏକୁ ପରାସ୍ତ କଲା ଭାରତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା PMVBRY ଅଧୀନରେ ହିତାଧିକାରୀଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରିବେ। ଶ୍ରମ ଓ ନିୟୋଜନ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ପ୍ରଧାନମନ୍ତ୍ରୀ ଏହି ଅବସରରେ ପ୍ରାୟ 2,400 କୋଟି ଟଙ୍କାର ଅର୍ଥରାଶି ପ୍ରଦାନ କରିବେ। ଗତବର୍ଷ ଅଗଷ୍ଟ ମାସରୁ PMVBRY ଯୋଜନା ଅଧୀନରେ 63 ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ସାମିଲ କରାଯାଇଛି, ସେଥିମଧ୍ୟରେ ପ୍ରାୟ 30% ମହିଳା ଥିବା ସେ କହିଛନ୍ତି। ଶ୍ରୀ ମାଣ୍ଡବ୍ୟ କହିଛନ୍ତି, ଏହି ଅର୍ଥ ପ୍ରଦାନ ବ୍ୟବସ୍ଥା କେନ୍ଦ୍ର ସରକାରଙ୍କ ପ୍ରମୁଖ ନିଯୁକ୍ତିଭିତ୍ତିକ ପ୍ରୋତ୍ସାହନ ଯୋଜନାର କାର୍ଯ୍ୟକାରିତା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି। ଦେଶରେ ଛୋଟ ଛୋଟ ଉଦ୍ୟୋଗୀମାନଙ୍କୁ ସହାୟତା ଯୋଗାଇଦେବା ସହିତ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ତଥା ଭାରତର ଅର୍ଥବ୍ୟବସ୍ଥାର ମେରୁଦଣ୍ଡ ଭାବେ ଏହି ଯୋଜନାର ଉଲ୍ଲେଖନୀୟ ଭୂମିକା ଉପରେ ଶ୍ରୀ ମାଣ୍ଡବ୍ୟ ଆଲୋକପାତ କରିଛନ୍ତି। ସେ କହିଛନ୍ତି, ଦେଶବ୍ୟାପୀ ଅଦ୍ୟାବଧି ଏହି ଯୋଜନା ଅନ୍ତର୍ଗତ 15 ଲକ୍ଷ ହିତାଧିକାରୀଙ୍କୁ ନିଯୁକ୍ତି ପାଇବାରେ ସହାୟତା ମିଳିପାରିଛି। ଯୋଜନାରେ କର୍ମକ୍ଷେତ୍ରରେ ପ୍ରବେଶ କରୁଥିବା ନୂତନ କର୍ମଚାରୀଙ୍କୁ ସହାୟତା ପ୍ରଦାନ କରିବା ପାଇଁ 15,000 ଟଙ୍କା ପର୍ଯ୍ୟନ୍ତ ପ୍ରୋତ୍ସାହନ ରାଶି ମିଳିବ। ଗତବର୍ଷ ଅଗଷ୍ଟ ମାସ ପହିଲାରୁ କାର୍ଯ୍ୟକାରୀ ହୋଇଥିବା ଏହି ଯୋଜନାରେ ସମୁଦାୟ 49,446 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଗତ 2 ବର୍ଷ ମଧ୍ୟରେ 3 କୋଟିରୁ 50 ଲକ୍ଷରୁ ଉର୍ଦ୍ଧ୍ୱ ରୋଜଗାର ସୃଷ୍ଟିକୁ ପ୍ରୋତ୍ସାହିତ କରିବାର ଲକ୍ଷ୍ୟ ରହିଛି, ଯେଉଁଥିରେ କର୍ମକ୍ଷେତ୍ରରେ ନୂତନ ନିଯୁକ୍ତି ପାଇଥିବା ପ୍ରାୟ 1,92,00,000 ନୂତନ କର୍ମଚାରୀ ସାମିଲ ଅଛନ୍ତି।

0: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଆନ୍ତର୍ଜାତିକ ସିକିଲ୍ ସେଲ୍ ଦିବସ ଅବସରରେ ମଧ୍ୟପ୍ରଦେଶର ଓମକାରେଶ୍ୱରଠାରେ ଆୟୋଜିତ ହେବାକୁ ଥିବା ଏକ ସ୍ୱତନ୍ତ୍ର ସମାରୋହରେ ଅଂଶଗ୍ରହଣ କରିବେ। ପରେ ରାଷ୍ଟ୍ରପତି ସେଠାରୁ ଓଡ଼ିଶା ଗସ୍ତରେ ଯିବେ। ଏହି ସମୟରେ ରାଷ୍ଟ୍ରପତି ମୟୂରଭଞ୍ଜ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ରାଷ୍ଟ୍ରପତି ଜିଲ୍ଲାର କୁସୁମୀ ବ୍ଲକ ଅନ୍ତର୍ଗତ 113ଟି ଖଣି ପ୍ରଭାବିତ ଗ୍ରାମରେ ଏକ ବୃହତ୍ ଗ୍ରାମୀଣ ପାଇପ୍ ଜଳ ଯୋଗାଣ ପ୍ରକଳ୍ପର ଉଦ୍ଘାଟନ କରିବେ। ଏତଦ୍ବ୍ୟତୀତ ହାଟବଦ୍ରାଠାରେ ବ୍ରହ୍ମକୁମାରୀ ସଂସ୍ଥା ପକ୍ଷରୁ ମାତୃଶକ୍ତି ଭବନ, ଏକ ସ୍ୱତନ୍ତ୍ର ସର୍କିଟ୍ ହାଉସ୍ ଏବଂ ରାଇରଙ୍ଗପୁରରେ ନବନିର୍ମିତ ପୁଲିସ୍ ଜିଲ୍ଲାର ଲୋକାର୍ପଣ କରିବେ। ରାଷ୍ଟ୍ରପତି ଆସନ୍ତାକାଲି ପାହାଡ଼ପୁର ଗସ୍ତ କରିବେ। ଶ୍ରୀମତୀ ମୁର୍ମୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଏକ ସାଧାରଣ ସଭାରେ ଯୋଗଦେଇ ରାଜ୍ୟର ବିକାଶ ଲାଗି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟସୂଚୀ ରହିଛି। ଭାରତ ସମଗ୍ର ବିଶ୍ୱରେ ଏକ ବିଶ୍ୱସ୍ତ ଭାଗିଦାରୀ ରୂପେ ଉଭା ହେଉଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମତବ୍ୟକ୍ତ କରିଛନ୍ତି। ଗତ ରାତିରେ ପ୍ୟାରିସ୍ଠାରେ ଭାରତୀୟ ସମ୍ପ୍ରଦାୟକୁ ଉଦ୍ବୋଧନ ଦେଇ ସେ କହିଛନ୍ତି, ଦିନ ଥିଲା ଯେତେବେଳେ କି ଦେଶ ଦେଶ ମଧ୍ୟରେ ସମ୍ପର୍କ କେବଳ ବାଣିଜ୍ୟ ଦ୍ୱାରା ନିର୍ଦ୍ଧାରିତ ହେଉଥିଲା, ମାତ୍ର ବର୍ତ୍ତମାନ ଏହି କ୍ଷେତ୍ରରେ ବାଣିଜ୍ୟ ସହିତ ବିଶ୍ୱାସର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏକ ବିଶ୍ୱସ୍ତ ଯୋଗାଣ ଶୃଙ୍ଖଳ ଓ ସ୍ଥିର ଭାଗିଦାରୀ ଲାଗି ପ୍ରତ୍ୟେକ ଦେଶ ଆଶାବ୍ୟକ୍ତ କରିଥାନ୍ତି। ଏଥିସହିତ ଦୀର୍ଘ ସମୟ ଧରି ବିଶ୍ୱାସ କରିପାରୁଥିବା ଏକ ଭାଗିଦାରୀ ରାଷ୍ଟ୍ରର ଅନ୍ୱେଷଣରେ ପ୍ରତ୍ୟେକ ଦେଶ ରହିଛନ୍ତି। ଆଗାମୀ ପିଢ଼ି ଲାଗି ଅଭିବୃଦ୍ଧି, ନବସୃଜନ ଏବଂ ସୁଯୋଗ ସୃଷ୍ଟି କରିବା ଉଦ୍ଦେଶ୍ୟରେ ରାଷ୍ଟ୍ରଗୁଡ଼ିକ ବିଭିନ୍ନ କ୍ଷେତ୍ରରେ ପୁଞ୍ଜିନିବେଶ କରିଥାନ୍ତି ବୋଲି ଶ୍ରୀ ମୋଦି ମତବ୍ୟକ୍ତ କରିଛନ୍ତି।
1: ହର୍ ଦେଶ ରିଲାଏବଲ୍ ସପ୍ଲାଇ ଚେନ୍ ଚାହତା ହେ, ହର୍ ଦେଶ ଷ୍ଟେବଲ୍ ପାର୍ଟନରସିପ୍ ଚାହତା ହେ, ହର୍ ଦେଶ ଏସେ ସାଥିଓ କି ତଲାଶ ମେ ହେ ଜିନ୍ ପର ଲମ୍ବେ ସମୟ ତକ ଭରୋସା କିଆ ଯା ସକେ ଔର ଐସେ ସମୟ ମେ ଭାରତ ବିଶ୍ୱ ମେ ଏକ ଟ୍ରଷ୍ଟେଡ୍ ପାର୍ଟନର କେ ରୂପ ମେ ଉଭର ରହା ହେ।
0: ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତର ଯାତ୍ରାରେ ଏହା ହେଉଛି ଏକ ନିର୍ଦ୍ଧାରକ ସମୟ ଯେତେବେଳେ ଆକାଂକ୍ଷାଗୁଡ଼ିକ ଏକ ନୂତନ ଶିଖରରେ ପହଞ୍ଚିପାରିଛି। ଏଭିଆନ୍ଠାରେ ଅନୁଷ୍ଠିତ G7 ବୈଠକରେ ଏକ ବିଶ୍ୱସ୍ତ ଭାଗିଦାରୀର ଗୁରୁତ୍ୱ ଉପରେ ସେ ଆଲୋକପାତ କରିଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଏକ ସମାବେଶୀ ବିଶ୍ୱସ୍ତରୀୟ ସୁଶାସନ ହିଁ ଅଧିକ ଫଳପ୍ରଦ ହୋଇପାରିବ ବୋଲି ଚଳିତ G7 ବୈଠକରେ ଭାରତର ସ୍ୱଷ୍ଟ ବାର୍ତ୍ତା ରହିଛି। ସେ କହିଛନ୍ତି, ବିଶ୍ୱସ୍ତରରେ ଅଭିବୃଦ୍ଧି ଚିରସ୍ଥାୟୀ କରିବାକୁ ହେଲେ ଆଧୁନିକ ଜ୍ଞାନକୌଶଳ ମାଧ୍ୟମରେ ମାନବିକତା ଯେଭଳି ପ୍ରକୃତରେ ଉପକୃତ ହୋଇପାରିବ ସେଥିପ୍ରତି ଗୁରୁତ୍ୱ ଦେବା ଆବଶ୍ୟକ। ଏହି ଆହ୍ୱାନମୂଳକ ସମୟରେ ଭାରତ ଫ୍ରାନ୍ସ ଭାଗିଦାରୀ ବିଶ୍ୱାସ, ସ୍ଥିରତା ଓ ସହଯୋଗର ଏକ ସଶକ୍ତ ସ୍ତମ୍ଭ ରୂପେ ଉଭା ହୋଇଛି ବୋଲି ସେ କହିଛନ୍ତି। ଦୁଇ ଦେଶର ସମ୍ପର୍କକୁ ଏକ ସ୍ୱତନ୍ତ୍ର ବୈଶ୍ୱିକ ରଣନୀତିକ ଭାଗିଦାରୀରେ ପରିଣତ କରିବା ଲାଗି ଦୁଇ ପକ୍ଷ ଆବଶ୍ୟକ ପଦକ୍ଷେପ ନେଉଛନ୍ତି। ଆଗାମୀ ବର୍ଷ ଭାରତ ଫ୍ରାନ୍ସ ତ୍ରିଷ୍ଣା ଉପଗ୍ରହ ପ୍ରେରଣ କରିବେ। ଏହି ଉପଗ୍ରହ ମାଧ୍ୟମରେ ବିଶ୍ୱରେ ଜଳ ଓ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରାଯାଇପାରିବ। ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତରେ ତାଙ୍କ ସରକାର 12 ବର୍ଷ ପୂର୍ତ୍ତି କରିଥିବା ସମୟରେ ସେ ଫ୍ରାନ୍ସରେ ପହଞ୍ଚିଛନ୍ତି। ଗତ 12 ବର୍ଷ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଭାରତ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଛି। ଏହାଦ୍ୱାରା ଅର୍ଥନୈତିକ ଅଭିବୃଦ୍ଧି ହାସଲ ହେବା ସହିତ ଜନସାଧାରଣ ଅଧିକ ସଶକ୍ତ ହୋଇପାରିଛନ୍ତି। ଏହି ସମୟ ମଧ୍ୟରେ ନିଆଯାଇଥିବା ପଦକ୍ଷେପ ଉପରେ ଆଲୋକପାତ କରି ସେ କହିଛନ୍ତି,
1: 12 ସାଲ କେ ଇସ୍ କାଳଖଣ୍ଡ ମେ ଭାରତ କା GDP ଦୋଗୁନା ହୁଆ ହେ, ଏୟାରପୋର୍ଟ କି ସଂଖ୍ୟା ଦୋଗୁନୀ ହୁଇ, ୟୁନିଭର୍ସିଟିଜ କି ସଂଖ୍ୟା ବି ଦୋଗୁନୀ ହୋ ଗଈ, ହାଇୱେ କନଷ୍ଟ୍ରକ୍ସନ କି ସ୍ପିଡ 3 ଗୁଣା ବଢ଼ ଗଈ ହେ, ଔର ମେଟ୍ରୋ ନେଟୱର୍କ 4 ଗୁଣା ବଡ଼ା ହୋ ଗୟା ହେ।
0: ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଦୁଇଦେଶୀୟ ଗସ୍ତ ଅବସରରେ ଏକ ସଫଳ ତଥା ଫଳପ୍ରଦ ପ୍ୟାରିସ୍ ପରିଦର୍ଶନ ଶେଷ କରି ଗତକାଲି ଭାରତ ଅଭିମୁଖେ ଯାତ୍ରା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ମୋଦି ଭାରତ ଫ୍ରାନ୍ସ ବନ୍ଧୁତ୍ୱ ଆଗାମୀ ଦିନରେ ଅଧିକ ସଶକ୍ତ ହେବ ବୋଲି ଆଶାବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ନିସ୍ଠାରେ ଭାରତ ଇନୋଭେଟ୍ସ କାର୍ଯ୍ୟକ୍ରମ ପରେ ଏଭିଆନ୍ରେ G7 ସମ୍ମିଳନୀ ଏବଂ ପରେ ପ୍ୟାରିସ୍ରେ ଭିଭାଟେକ୍ ସମ୍ମିଳନୀରେ ଉଦ୍ବୋଧନ ଦେବା ସହିତ ବହୁ ସଂଖ୍ୟାରେ ଗୋଷ୍ଠୀଗତ କାର୍ଯ୍ୟକ୍ରମ ଏବଂ ସ୍ଥାନୀୟ ଅଗ୍ରଣୀ ଶିଳ୍ପାନୁଷ୍ଠାନଗୁଡ଼ିକର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହିତ ମତ ବିନିମୟ ମାଧ୍ୟମରେ ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଜାରି ରହିଥିବା ସହଯୋଗ ଅଧିକ ସୁଦୃଢ଼ ହୋଇପାରିବ। ଏଥିଲାଗି ଶ୍ରୀ ମୋଦି ରାଷ୍ଟ୍ରପତି ଇମାନୁଏଲ୍ ମ୍ୟାକ୍ରନ୍, ଫ୍ରାନ୍ସ ସରକାର ଏବଂ ସେଠାକାର ଦେଶବାସୀଙ୍କ ପ୍ରତି ନିଜର କୃତଜ୍ଞତା ଜଣାଇଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ଶ୍ରୀ ମୋଦିଙ୍କର ଏହି ସଫଳ ଗସ୍ତ ମାଧ୍ୟମରେ ଭାରତ ଫ୍ରାନ୍ସ ସ୍ୱତନ୍ତ୍ର ବୈଶ୍ୱିକ ରଣନୀତିକ ଭାଗିଦାରୀକୁ ଅଧିକ ଗତି ମିଳିବା ସହିତ ବିଭିନ୍ନ କ୍ଷେତ୍ରରେ ଜାରି ରହିଥିବା ସହଯୋଗକୁ ଆଗେଇ

0: ନେବା ଦିଗରେ ଥିବା ପ୍ରତିବଦ୍ଧତା ଅଧିକ ସଶକ୍ତ ହୋଇପାରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫ୍ରାନ୍ସ ଗସ୍ତ ପରିପ୍ରେକ୍ଷୀରେ ରାଷ୍ଟ୍ରପତି ଇମାନୁଏଲ ମ୍ୟାକ୍ରନ୍ ତାଙ୍କ ଉଦ୍ଦେଶ୍ୟରେ ଏକ ବିଦାୟକାଳୀନ ଭିଡ଼ିଓ ପୋଷ୍ଟ କରିଛନ୍ତି। ଏହି ଗସ୍ତ ଲାଗି ରାଷ୍ଟ୍ରପତି ମ୍ୟାକ୍ରନ୍ ଶ୍ରୀ ମୋଦିଙ୍କୁ ଧନ୍ୟବାଦ ଦେବା ସହିତ ଏହି ଗସ୍ତକୁ ଫଳପ୍ରଦ ବୋଲି ଅଭିହିତ କରିଛନ୍ତି। ଏହାଦ୍ୱାରା ଦୁଇ ଦେଶର ବନ୍ଧୁତ୍ୱ ଅଧିକ ସଶକ୍ତ ହୋଇପାରିବ ବୋଲି ସେ କହିଛନ୍ତି। ଆସନ୍ତା ଫେବୃୟାରୀ ମାସରେ ଶ୍ରୀ ମୋଦିଙ୍କୁ ସେ ସାକ୍ଷାତ କରିବେ ବୋଲି ଶ୍ରୀ ମ୍ୟାକ୍ରନ୍ ଆଶା ବ୍ୟକ୍ତ କରିଛନ୍ତି।
1: Au Paris. Magnifique sadve daure kelie twagat karte. Hans Obarak ki dosti amarai.
0: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ପିଏମ୍ କିଷାନ ଯୋଜନାର 23ତମ କିସ୍ତି ଅର୍ଥ ପ୍ରଦାନ କରିବେ। ଆସନ୍ତାକାଲି ପଶ୍ଚିମବଙ୍ଗର ହୁଗୁଳି ଜିଲ୍ଲାର ତାରକେଶ୍ୱରଠାରେ ଆୟୋଜିତ ହେବାକୁ ଥିବା ଏକ ସ୍ୱତନ୍ତ୍ର ସମାରୋହରେ ଯୋଗଦେଇ ଶ୍ରୀ ମୋଦି ଏହି ଅର୍ଥରାଶି ପ୍ରଦାନ କରିବେ ବୋଲି କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଦେଶବ୍ୟାପୀ 9,44,00,000ରୁ ଅଧିକ ଚାଷୀଙ୍କ ବ୍ୟାଙ୍କ ଖାତାକୁ 18,880 କୋଟି ଟଙ୍କା ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର ଡିବିଟି ମାଧ୍ୟମରେ ପ୍ରଦାନ କରାଯିବ। ସେଥିମଧ୍ୟରୁ 2,18,00,000ରୁ ଅଧିକ ମହିଳା ଚାଷୀ ଅନ୍ତର୍ଭୁକ୍ତ। 2019 ଫେବୃୟାରୀ ମାସରେ ଆରମ୍ଭ ହୋଇଥିବା ଏହି ଯୋଜନା ଅଧୀନରେ ଆସନ୍ତାକାଲି ପ୍ରଦାନ କରାଯିବାକୁ ଥିବା ଅର୍ଥରାଶିକୁ ମିଶାଇ ଆବଣ୍ଟିତ ଅର୍ଥରାଶିର ପରିମାଣ 4,46,000 କୋଟିରୁ ଅଧିକ ହେବ ବୋଲି ମନ୍ତ୍ରଣାଳୟ କହିଛି। ଏହି ଗସ୍ତ ଅବସରରେ ପଶ୍ଚିମବଙ୍ଗରେ କେତେକ ପ୍ରମୁଖ କୃଷି ପଦକ୍ଷେପର ପ୍ରଧାନମନ୍ତ୍ରୀ ଶୁଭାରମ୍ଭ କରିବାର କାର୍ଯ୍ୟସୂଚୀ ରହିଛି। ସେଥିମଧ୍ୟରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଓ ପୁନଃ ପ୍ରସ୍ତୁତ ପାଣିପାଗ ଆଧାରିତ ଫସଲ ବୀମା ଯୋଜନା ଆଦି ଅନ୍ତର୍ଭୁକ୍ତ। ଏଫ୍ଆଇଏଚ୍ ମହିଳା ହକି ବିଶ୍ୱକପ୍ର ଗତକାଲିର ମ୍ୟାଚ୍ରେ ଭାରତ ଉରୁଗୁଏକୁ 3-2 ଗୋଲ୍ରେ ପରାସ୍ତ କରିଛି। ଏଥିସହିତ ଭାରତ କ୍ରମାଗତ ଭାବେ ତୃତୀୟ ବିଜୟ ହାସଲ କରି ପୁଲ୍ ଏର ପଏଣ୍ଟ ତାଲିକାର ସର୍ବୋଚ୍ଚ ସ୍ଥାନରେ ରହିବା ସହିତ ସେମିଫାଇନାଲ୍ ପର୍ଯ୍ୟାୟକୁ ଅଗ୍ରସର ହେଉଛି। ଆସନ୍ତାକାଲି ଭାରତୀୟ ଦଳ ଚିଲିକୁ ଭେଟିବ। ପିଏମ୍ ଭିଭିଆର୍ୱାଇ ଯୋଜନାର ହିତାଧିକାରୀଙ୍କୁ ଆଜି ନୂଆଦିଲ୍ଲୀରେ ପ୍ରୋତ୍ସାହନ ରାଶି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ। ଆନ୍ତର୍ଜାତିକ ସିକିଲ୍ ସେଲ୍ ଦିବସ ଅବସରରେ ଆଜି ମଧ୍ୟପ୍ରଦେଶରେ ଆୟୋଜିତ ହେବାକୁ ଥିବା ଏକ ସ୍ୱତନ୍ତ୍ର ସମାରୋହରେ ଅଂଶଗ୍ରହଣ କରିବେ ରାଷ୍ଟ୍ରପତି। ପରେ ଓଡ଼ିଶା ଗସ୍ତରେ ଯିବାର ରହିଛି କାର୍ଯ୍ୟସୂଚୀ। ଏବଂ ଏଫ୍ଆଇଏଚ୍ ମହିଳା ହକି ବିଶ୍ୱକପ୍ର ଗତକାଲିର ମ୍ୟାଚ୍ରେ 3-2 ଗୋଲ୍ରେ ଉରୁଗୁଏକୁ ପରାସ୍ତ କଲା ଭାରତ। ସମ୍ବାଦ ଶେଷ ହେଲା।
2: ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ ଭକ୍ତି ଗୀତ। କଣ୍ଠଦାନ କରିଛନ୍ତି ନମିତା ଅଗ୍ରୱାଲ। ଗୀତ ରଚନା ଅଲେଖ ବିଶ୍ୱାଳ।

0: ଶୁଣୁଥିଲେ ଭକ୍ତି ଗୀତ। ଶିଳ୍ପୀ ଥିଲେ ନମିତା ଅଗ୍ରୱାଲ। ଗୀତଗୁଡ଼ିକୁ ରଚନା କରିଥିଲେ ଅଲେଖ ବିଶ୍ୱାଳ। ଆକାଶବାଣୀ ବଲାଙ୍ଗୀର ଚାଷର ହାଲ।
1: ଇ ସମିଆର ଚାଷ ବାସ ମାନକେ ଆମେ ଧାନ ଚାଷର ଭିନ୍ନ ଭିନ୍ନ କଥା ମାନେ ସବୁ ହେତିଲ ଯାଉଛୁ ଯେ କେନ୍ ଜାଗାରେ କେନ୍ତାକରି ଆମେ ଧାନ ଚାଷରେ ଆଗ୍କେ ବଢ଼୍ମା, ଯେନ୍ଟାକି ଗଜା ପରୀକ୍ଷା, ତାପରେ ବିହନ ଘିନ୍ବାର ଆଗରୁ କାଣା, ଇ କଥା ମାନେ ଆମେ ଜାଣୁଥିଲୁ। ଆମର୍ ଯେନ୍ତା ଧାନ ଚାଷରେ ଆର୍ ଗୁଟେ ଅଣ ଫସଲ ବୋଲିକିରି କୁହାଯାଉଛେ, ଯେନ୍ଟାକି ଚାଷୀର୍ ଲାଗି ଗୁଟେ ସରେ ଯୁଡ଼େ ଶିକାର ବୋଲିକିରି, ଏକ ତିର୍ ମେ ଦୋ ଶିକାର ବୋଲିକିରି ଯେନ୍ଟା କହେସନ୍, ସେ ଜିନିଷ୍ଟା ଆମେ ଜାନ୍ମା। ନିହାତି ଚାଷୀ ଜାନ୍ବାର୍ କେତେ କେତେ ଗୁଟେ ମୁଖ୍ୟ ହେ। ଦେଖୁନ୍, ସବୁନୁ ଗୁଟେ ବହୁତ ବଢ଼ିଆ କଥା ଯେ ଆମର୍ ପାଖେ ମାଟି ପ୍ରସାଧନ ଅଛି, ଆର୍ ସେଟା ବି ସର୍ଷା ମାଟି। ବାହାର ଦେଶମାନ୍କେ ଯେନ୍ ଜାଗାରେ ମାଟି ନେଇନ ସେ ଜାଗାରେ ଚାଷର ଲାଗି କେତେ ଅସୁବିଧା ହଉଛନ୍, ଯେନ୍ନେକି ମରୁଭୂମିର ଦେଶ ମାନେ ମାଟି ଟିକେ ପାଇବାର୍ ଲାଗି ସେମାନେ କାଣା ନେଇ କାଣା କେତେ ଖର୍ଚ୍ଚା ବି କରୁଛନ୍, ଭୋଗାଦି ଭୋଗେ ମାଟି କି କେନ୍ ଗୁଟେ ଡଲେ ମାଟିରେ ସେ ମାଟିକେ ଜି ଜୀବନ କରିକିରି କେନ୍ତାକିରି ସେନେ ବଢ଼ିଆ ଚାଷ ହେଇପାର୍ବା ସେ ଟିକେ ମାଟି। ଆର୍ ଆମର୍ ଇନେ ତ ଆମେ ଯାହିଁ ଦେଖିଲେ ବହୁତ ବଢ଼ିଆ ମାଟି, ଆର୍ ସେଟାକେ ଆମେ ଯଦି ଉପଯୋଗ ଭଲ୍ ହିସାବରେ ନେଇ କର୍ମା ବଲେ ଆମେ କିଛିଟା ପଛେ ରହି ଯାଉଛୁଁ ବୋଲିକିରି କୁହାଯାଇପାର୍ବା। ସେ ହିସାବରେ ଧାନ ଚାଷରେ ଆମର୍ ଦେଖୁନ୍ ଇଟା ମୁଖ୍ୟ ଚାଷ କଲା, ଧାନ ଚାଷ୍କେ ଆମେ ମୁଖ୍ୟ କଲା ମୁଖ୍ୟ ଜମିରେ। କିନ୍ତୁ ଜମିର୍ ଚାରିଆଡ଼େ ଧରୁନ୍ କେନ୍ ଜାଗାରେ ଆର୍ କି ରହିଛେ, କୁଦ୍ଲି ରହିଛେ, ଆଟ ଟିକେ ରହିଛେ, ଭଟା ଟିକେ ରହିଛେ, ସେଟାକେ ବି ଆମେ କେନ୍ତା ଉପଯୋଗ କରିପାର୍ମା, କାଁ ଲାଗି ସେନେ ବି ପଇସା ଅଛେ। ବହୁତ ଲୋକ ଗୁଟେ କଥା କହେସନ୍ ଯେ ପଇସା ଉଡ଼ୁଛେ ରେ ବାବୁ, ସେ ପଇସାକେ ଘିଚ୍ବାର୍ ଦରକାର, ସେ ପଇସାକେ ଉଡ଼୍ବାର୍ଟା ଯିଏ ଦେଖିପାରୁଛେ ସେ ହେଉଛେ ବହୁତ ତାମାନେ ବୁଦ୍ଧିବାନ ଆର୍ ହୁସିଆର ପିଲା ବୋଲିକିରି କୁହାଯିବା। ସେ ହିସାବରେ ଯଦି ଆମେ ଦେଖ୍ମା ବୋଇଲେ ଚାଷ୍ରେ ବି ପଇସା ଉଡ଼ୁଛେ, କେନ୍ କେନ୍ନେ ସେ ପଇସା ଉଡ଼ୁଛେ, ନାଇଁ ଗଛେ ଖୁଟେ ପଇସା ଫଲୁଛେ କେଁ ବୋଲିକିରି କୁହାଯାଏସି, ହଁ ଗଛେ ଖୁଟେ ବି ପଇସା ଫଲୁଛେ ବୋଲ୍ବାର୍ଟା ବି ଭୁଲ୍ ନେଇ ହୁଏ। କାଁକିରି ବୋଇଲେ ଆମର୍ ଧର କେନ୍ସି କ୍ଷେତର ଆରିଥି ଯଦି ଗୁଟେ ଗଛ୍ଟେ ଅଛେ, ଆର୍ ସେ ଗଛ୍ ତଲେ ଆମେ ଗୁଟେ ଅଣଧାନ୍ଟେ ଆମେ କଲା, ଅଣଧାନ୍ ବୋଇଲେ ଆପଣ ଧାନ ବ୍ୟତୀତ ଦୁସରା ଯେ କେନ୍ସି ଫସଲ ଆପଣ ସେମି ମନା ଦୁ ଚାରିଆଡ଼େ ଚାରିଟା ରାନ୍ ଛୁଟିଆ ଛୁଟିଆଟା ଚାରିଟା ମେରା ଦେଇଦେଲେ ଆର୍ ସେ ଗଛ୍କେ ଚଢ଼େଇ ଦେଲେ ପୁରା ଅନର୍ଜାବ ସେମି ହେବା କିନି, ଯଦି କେତେ କେତେ ସେମି ହେଲା ବୋଇଲେ ସେଟା ପଇସା ଫଲ୍ଲା କିନି, ସେଟା ହେଉଛେ ପଇସା ଉଡ଼ୁଛେ ବୋଲ୍ବାର୍ଟା। ଆର୍ ସେଟା ଯେନ୍ଟା ଇଟା ଖାଲି ସେମିର୍ କଥା ବୋଲି ନେଇ, ସେ ଯଦି ଜମିରେ ହିଡ଼ମାନେ ଅଛେ ଠିକ୍ ବତ୍ରିଆ ହିଡ଼ ଅଛେ ସେନେ ମାଟ ଟିକେ ଟିକେ ଆକ୍ତରିଆ ସବୁନେ ଦେଇଦେମା, ଆର୍ ସେ ମାଟିରେ କିଛି ନେ ହେଲେ ଆମେ ଗୁଆଁର ସେମି, ଭେଣି ଆଉ ହରଡ଼ କେତେ ସହଜିଆ, ମାନେ କମ୍ ସମିଆରେ ଭେଣି ତ କେବେ ଘିନ୍ବାକେ ନେଇ ପଡ଼େ। ଅନେକ ଜାଗାରେ ଚାଷୀ ଭାଇମାନେ ମିର୍ଚା ଗଛ ବି ପୁରା ଇରିଥି ମୂର୍ଷୁ ସେ ମୂର୍ଷା ଦେଇଦେଇକିରି ଆର୍ ବି ଗୋଟେ ଫସଲଟେ ତାମାନେ କରିପାରୁଛ। ଖାଲି ଆମେ ଚାଷ୍କେ ନିଜର୍ ଇଟା ମୋର୍ ମାନେ କର୍ମଭୂମି ଆର୍ ଇତିର୍ ସାଙ୍ଗେ ଲାଗିକିରି ରହିଲେ ଯାଇକିରି ମୁଇଁ ଆଗ୍କେ କିଛି କରିପାର୍ମି ବୋଇଲେ ଯାଇକିରି ହେବା। ଆର୍ ଯଦି ଆମେ ଭାବୁଛୁଁ ଆର୍ ମୋର୍ ବ୍ୟାଙ୍କ୍ ଖାତାକେ କେନ୍ କେନ୍ ଆଡ଼ୁ ପଇସା ମାନେ ପଡ଼ତେଲ ଆସୁଛେ କେଁ ପଡ଼ଲା ନ କିନେ, ଇ ଯଦି ଭାବନା ଆମେ ରଖ୍ମା, କିଏ ଗୋଟେ ପକେଇ ଦେଉଥିବା ଆର୍ ଆମେ ଯଦି ସେଥିରେ ଚଲ୍ମା ବଲ୍ମା ସେଟା ନୁହେଁ କଥା, ନିଜ୍କେ ବି ଅଣ୍ଟା ଭିଡ଼ିକିରି ଆଗ୍କେ ଯିବାର ଅଛେ। ସେ ହିସାବରେ ଅଣଧାନ ଫସଲରେ ନିହାତି ଗୋଟେ ଚାଷୀ ଚାଷର ବାହାରେ ବହୁତ ଜିନିଷ ଲାଭ କରିପାର୍ବା।
0: ଶୁଣୁଥିଲେ ଚାଷର ହାଲ, ଉପସ୍ଥାପନା କୀର୍ତ୍ତନ ଦୀପ। ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ କୃତ ଶ୍ରୀରାମଚରିତ ମାନସ।

ଆକାଶବାଣୀ ବଲାଙ୍ଗୀର, ସମୟ ବର୍ତ୍ତମାନ ସକାଳ 8:00 ହେବାକୁ ଯାଉଛି। ପ୍ରଥମେ ହିନ୍ଦୀ ଏବଂ ପରେ ପରେ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: ଓଡ଼ିଶାର ସ୍ୱପ୍ନକୁ ସାକାର କରିବା ପାଇଁ ଉଭୟ ସ୍ୱାସ୍ଥ୍ୟ ଓ ଶିକ୍ଷା ଦିଗରେ ଅନେକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଛନ୍ତି ଲୋକଙ୍କ ସରକାର।
1: ସୁସ୍ଥ ଓଡ଼ିଶା ପାଇଁ ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ କୋଟି କୋଟି ଲୋକ ପାଉଛନ୍ତି କ୍ୟାସଲେସ୍ ଚିକିତ୍ସାର ସୁବିଧା। ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଉନ୍ନତିକରଣ ଭଳି ଅନ୍ୟାନ୍ୟ ପଦକ୍ଷେପ ଲୋକଙ୍କ କଲ୍ୟାଣ ପାଇଁ ନିଆଯାଉଛି।
0: ସେହିଭଳି ଶିକ୍ଷା କ୍ଷେତ୍ରରେ ଗୋଦାବରୀ ସମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ମାଧ୍ୟମରେ ଗ୍ରାମାଞ୍ଚଳରେ ଗୁଣାତ୍ମକ ପ୍ରାଥମିକ ଶିକ୍ଷାରେ ଉନ୍ନତି କରାଯାଉଛି। ଶିଶୁ ବାଟିକାରେ ଶିଶୁ ଉପକୃତ ଓ ଏସ୍ସିବିସି ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷଣ ରହିଛି। ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ମାଗଣା ବସ୍ ଯାତ୍ରା ସୁବିଧା ଏବଂ ବାଣୀଶ୍ରୀ, ଦିଶା, ସ୍ୱୀକୃତି ଓ ସହାୟ ଭଳି ଯୋଜନା ମାଧ୍ୟମରେ ଶିକ୍ଷା କ୍ଷେତ୍ରର ବିକାଶ ମଧ୍ୟ କରାଯାଇଛି।
1: ବିକାଶର ଧାରା ଓଡ଼ିଶା।
2: ଏଥର କଥାଚିତ୍ର ସ୍ୱପ୍ନ ସାଗର, କଣ୍ଠ ଗୀତ ଓ ସଙ୍ଗୀତ ଅକ୍ଷୟ ମହାନ୍ତି।

ଶୁଣୁଥିଲେ ଓଡ଼ିଆ କଥାଚିତ୍ର ଗୀତ ଆକାଶବାଣୀ ବଲାଙ୍ଗୀର। ବର୍ତ୍ତମାନ ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ର ଗୀତ। କଥାଚିତ୍ର ମେରାନମ ଜୋକର, କଣ୍ଠଦାନ କରିଛନ୍ତି ମୁକେଶ। ଗୀତ ରଚନା ଶୈଳେନ୍ଦ୍ର, ସଙ୍ଗୀତ ଶଙ୍କର ଜୟକିଶନ।

ଏଥର କଥାଚିତ୍ର ତାକ୍ କଣ୍ଠଦାନ କରିଛନ୍ତି ଲତା ମଙ୍ଗେସ୍କର। ଗୀତ ସାହିର, ସଙ୍ଗୀତ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।

ଶୁଣୁଥିଲେ ହିନ୍ଦୀ କଥାଚିତ୍ର ଗୀତ ଆକାଶବାଣୀ ବଲାଙ୍ଗୀର। ସମୟ ସକାଳ 9ଟା ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ ବିବିଧ ଭାରତୀରୁ।

0: ہیلو فرمائش.
1: ଏତେବେଳେ ଯାଏଁ ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ ଆକାଶବାଣୀ ବଲାଙ୍ଗୀର ବାତାୟନରେ ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ର ଗୀତ କଥାଚିତ୍ର ସତ୍ୟମ ଶିବମ ସୁନ୍ଦରମ କଣ୍ଠଦାନ କରିଛନ୍ତି ଲତା ମଙ୍ଗେସ୍କର ଓ ସାଥୀ ଗୀତ ପଣ୍ଡିତ ନରେନ୍ଦ୍ର ଶର୍ମା ସଙ୍ଗୀତ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ

ଏଥର କଥାଚିତ୍ର ପ୍ରେମ ରୋଗ କଣ୍ଠଦାନ କରିଛନ୍ତି ଲତା ମଙ୍ଗେସ୍କର ଏବଂ ସୁରେଶ ୱାଡେକର। ଗୀତ ପଣ୍ଡିତ ନରେନ୍ଦ୍ର ଶର୍ମା। ସଙ୍ଗୀତ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।

ଏଥର କଥାଚିତ୍ର ସ୍ୱପ୍ନେ କଣ୍ଠଦାନ କରିଛନ୍ତି ହେମା ସରଦେଶାଇ ଏବଂ ମ୍ୟାଲେସିଆ ଗୀତ ଜାଫିଦ ଅଖତର ସଙ୍ଗୀତ ଏ ଆର୍ ରେହମାନ।

ଏଥରକ ଚିତ୍ର ଚଲତି କା ନାମ ଗାଡ଼ି କଣ୍ଠଦାନ କରିଛନ୍ତି ଆଶା ଭୋସଲେ ଏବଂ କିଶୋର କୁମାର। ଗୀତ ମଜରୁ, ସଙ୍ଗୀତ ଏସ୍ ଟି ବର୍ମନ।

ଏଥର କଥାଚିତ୍ର ଝୁମରୁ କଣ୍ଠଦାନ କରିଛନ୍ତି କିଶୋର କୁମାର। ଗୀତ ମଜରୁ, ସଙ୍ଗୀତ କିଶୋର କୁମାର।

ଏଥର କଥାଚିତ୍ର ବିରାସତ, ଶିଳ୍ପୀ ଏ ହରିହରନ, ଗୀତ ଜାଫିତ ଅଖତର, ସଙ୍ଗୀତ ଅନୁ ମଲ୍ଲିକ।

ବାତାୟନରେ ଶୁଣୁଥିଲେ ହିନ୍ଦୀ କଥାଚିତ୍ର ଗୀତ ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ। ଗୃହିଣୀ ଭଉଣୀମାନଙ୍କ ପାଇଁ ଆମର କାର୍ଯ୍ୟକ୍ରମ ଗୃହଲକ୍ଷ୍ମୀ।

0: ନମସ୍କାର ଭଉଣୀମାନେ,
1: ଆପଣମାନଙ୍କୁ ଅଭିନନ୍ଦନ ଜଣାଇ ଆରମ୍ଭ କରୁଛୁ ଆଜିର ଗୃହଲକ୍ଷ୍ମୀ କାର୍ଯ୍ୟକ୍ରମ।
2: କାର୍ଯ୍ୟକ୍ରମର ଉପସ୍ଥାପନାରେ ମୁଁ ମିତାଲି ମଧୁମିତା,
1: ଆଉ ମୁଁ ଆରତୀ ପ୍ରିୟଦର୍ଶିନୀ।

0: ଭାରତ ବର୍ଷରେ ଉତ୍କଳ ଏକ ପୁଣ୍ୟଭୂମି।
1: ଏହାର ଜଳ, ବାୟୁ, ବଣ, ପାହାଡ଼, ପର୍ବତ ଆଉ ନଦୀ ସବୁକିଛି ପୁଣ୍ୟମୟ।
0: ଏହାର ପ୍ରତ୍ୟେକଟି ଧୂଳିକଣାରେ ମହାନତା ଓ ପବିତ୍ରତା ପୁରି ରହିଛି।
1: ସେଇଥିପାଇଁ ତ ଏ ଓଡ଼ିଶା ପୁଣ୍ୟଭୂମିର ପ୍ରତ୍ୟେକ ବ୍ୟକ୍ତି ଧର୍ମପ୍ରାଣ ଚିତ୍ତରେ ସେମାନେ ବାର ମାସରେ ତେର ପର୍ବ ପାଳନ କରିଥାନ୍ତି।
0: ଧର୍ମ ଓ ଭକ୍ତି ଉପରେ ସମସ୍ତଙ୍କର ଅଗାଢ ବିଶ୍ୱାସ ଭରି ରହିଛି।
1: କର୍ମକ୍ଲାନ୍ତ ଜୀବନରେ ଆଧ୍ୟାତ୍ମିକ ଜ୍ଞାନର ଉପଲବ୍ଧି ହିଁ ପର୍ବ ପାଳନର ମୁଖ୍ୟ ଉଦ୍ଦେଶ୍ୟ।
0: ବିଭିନ୍ନ ପର୍ବପର୍ବାଣି ପାଳନ କରିବା ଦ୍ୱାରା କଳୁଷିତ ମନଟି ଶୁଦ୍ଧଭୂତ ହୋଇଉଠେ।
1: କୁସଂସ୍କାର ବିଜଡ଼ିତ ମନୁଷ୍ୟର ମନ ହୋଇଥାଏ ପ୍ରଶସ୍ତ ଆଉ ଉଦାର,
0: ଆଉ ବିଶ୍ୱ ଭାତୃପ୍ରେମରେ ସେ ହୁଏ ଜଡ଼ିତ।
1: ବିଭିନ୍ନ ପର୍ବ ପାଳନ କରି ମନୁଷ୍ୟ ନୂତନ କର୍ମ ପ୍ରେରଣାରେ ଉଦ୍ବୁଦ୍ଧ ହୋଇଥାଏ,
0: ମନର ଆବେଳତା ଅପସାରିତ ହୋଇଥାଏ।
1: ଆରତୀ,
0: ହଁ ମିତାଲି,
1: ଆମ ଓଡ଼ିଶାର ପର୍ବପର୍ବାଣି କଥା କହିଲେ ନ ସରେ।
0: ଠିକ୍ କଥା କହିଛ,
1: ସବୁ ପ୍ରାନ୍ତରେ ପର୍ବପର୍ବାଣିମାନ ପାଳନ ହୋଇଥାଏ, କିନ୍ତୁ ଆମ ଓଡ଼ିଶା ଟିକେ ସ୍ୱତନ୍ତ୍ର ବୋଲି ଆମକୁ ଅନୁଭବ ହୁଏ, ନୁହେଁ କି?
0: ହଁ, ସେଥିପାଇଁ ତ କୁହାଯାଇଥାଏ ବାର ମାସରେ ତେର ପର୍ବ।
1: ଆଉ ସବୁ ମାସରେ ବିଭିନ୍ନ ପ୍ରକାରର ପର୍ବ ରହିଛି, ଆଉ ତାର ସ୍ୱତନ୍ତ୍ରତା ବି ରହିଛି। ଆଉ ଯେମିତି ଆମର ଜ୍ୟେଷ୍ଠ ମାସ ଶୁକ୍ଳ ଷଷ୍ଠୀ ଦିନ ଶୀତଳ ଷଷ୍ଠୀ ପାଳିତ ହୋଇଥାଏ।
0: ହଁ ହଁ,
1: ତା ପୂର୍ବ ଦିନ ଶିବଙ୍କ ସହ ପାର୍ବତୀଙ୍କର ବିବାହ ଉତ୍ସବ ଯଥାରୀତିରେ ସମ୍ପନ୍ନ ହୋଇ ସାରିଥାଏ, ଯେମିତି ଆମର ମଣିଷମାନଙ୍କର ହୋଇଥାଏ।
0: ହଁ, ଜ୍ୟେଷ୍ଠ ମାସର ପ୍ରଚଣ୍ଡ ଖରା ପରେ ସମସ୍ତେ ଶୀତଳତାକୁ ଆଗ୍ରହର ସହିତ ଚାହିଁ ରହିଥାନ୍ତି।
1: ଶୀତଳ ଷଷ୍ଠୀ ଶୀତଳତାକୁ ବହନ କରି ଆଣିବା ପ୍ରକ୍ରିୟା ସମ୍ଭବତଃ ଏଇ ଦିନରୁ ହିଁ ଆରମ୍ଭ ହୋଇଥାଏ ବୋଧେ।
0: ହଁ, ଶୀତଳ ଷଷ୍ଠୀର ଆଉ ଏକ ବିଶେଷତ୍ଵ ହେଲା ଭଗବାନ ଶଙ୍କର ମହାତପି ମହାକୋପି ପୁଣି ଆଶୁତୋଷ, ମାନେ ତପେ ବର କୋପେ ବର।
1: ବାସ୍, ଦକ୍ଷ କନ୍ୟା ସୀତାଙ୍କୁ ହରାଇବା ପରେ ଶିବ କୋପରେ ଥରିଗଲେ, ତାଙ୍କ ସମ୍ମୁଖରେ ଠିଆ ହେବା ପାଇଁ କେହି ବି ସାହସ କଲେନି।
0: ଆଉ ପରବର୍ତ୍ତୀ ସମୟରେ ପର୍ବତଙ୍କ କନ୍ୟା ପାର୍ବତୀଙ୍କ ସହ ତାଙ୍କର ବିବାହ ହୋଇଥିଲା,
1: ତାପରେ ଶିବଙ୍କର କୋପ ଶୀତଳ ହୋଇଥିଲା,
0: ସେଥିପାଇଁ ଏହି ପର୍ବଟିର ନାଁ ଶୀତଳ ଷଷ୍ଠୀ ବୋଲି ବିଖ୍ୟାତ ରହିଛି।
1: ହଁ,
0: ତେବେ ମିତାଲି, ଆଜିର କାର୍ଯ୍ୟକ୍ରମରେ ଆମେ ଭଉଣୀମାନଙ୍କ ସହିତ ଧର୍ମୀୟ ପରମ୍ପରାରେ ଶୀତଳ ଷଷ୍ଠୀ ଯାତ୍ରା ଉପରେ କିଛି ଆଲୋଚନା କରିବା।
1: ଖୁବ୍ ଭଲ ହେବ।

0: ପଞ୍ଚଦେବତାଙ୍କ ଉପାସନା ମଧ୍ୟରେ ଶିବ ଉପାସନାଟା ବୈଦିକ ଯୁଗରୁ ଚଳିଆସୁଛି। ଶିବଙ୍କର ଅନ୍ୟ ନାମ ହେଉଛି ରୁଦ୍ର।
1: ଆଉ ସତୀ ଶାନ୍ତିର ବାର୍ତ୍ତା ବହ। ଦୁହିଁଙ୍କ ମିଳନରେ ପୃଥିବୀ ପୃଷ୍ଠରେ ବିରାଜମାନ କରେ ଶାନ୍ତି, ପ୍ରେମ ଓ ସୌହାର୍ଦ୍ଦ୍ୟ।
0: ରୁଦ୍ର ଶବ୍ଦ ରୁଦ୍ ଧାତୁରୁ ଉତ୍ପତ୍ତି। ଜନ୍ମ ହେବା ସଙ୍ଗେ ସଙ୍ଗେ ସେ ରୋଦନ କରିଥିବାରୁ ତାଙ୍କୁ ରୁଦ୍ର ବୋଲି କୁହାଯାଇଛି। ରୁଦ୍ର ହେଉଛନ୍ତି ପ୍ରଳୟର ଦେବତା।

0: ରୁଦ୍ର ମହାଦେବଙ୍କର ଜନ୍ମ ସମ୍ପର୍କରେ ଶତପଥ ବ୍ରାହ୍ମଣରେ ଏକ ଉପାଖ୍ୟାନ ରହିଛି। ଉପାଖ୍ୟାନଟି ହେଉଛି, ପ୍ରଜାପତି ବ୍ରହ୍ମା ଯେତେବେଳେ ସମଗ୍ର ସୃଷ୍ଟିକୁ ସଂରଚନା କଲେ ସେତେବେଳେ ଜଣେ ଦେବକୁମାର ଆବିର୍ଭାବ ହେଲେ। ସେହି କୁମାର ଜଣକ ଜନ୍ମ ହେବା କ୍ଷଣି ତାଙ୍କର ନାମକରଣ ଲାଗି କ୍ରନ୍ଦନ ଆରମ୍ଭ କରିଦେଲେ। ସେ ଜନ୍ମରୁ କାନ୍ଦୁଥିବାରୁ ତାଙ୍କ ନାମ ରୁଦ୍ର ରଖାଗଲା। ରୁଦ୍ର ଅନ୍ୟ ରୂପରେ ଶିବ, ସେ ମଙ୍ଗଳମୟ ହୋଇପାରନ୍ତି, ସେ ଦେବତାମାନଙ୍କ ମଧ୍ୟରେ କ୍ରୁର, ମାତ୍ର ସେ ଖୁବ୍ ଶୁଭଙ୍କର।
1: ଆଉ ପରବର୍ତ୍ତୀ ସମୟରେ ରୁଦ୍ର ଆର୍ଯ୍ୟ ଦେବମଣ୍ଡଳରେ ପ୍ରବେଶ କରିଥିଲେ। ବୈଦିକ ମଣ୍ଡଳକୁ ଆସିବା ପରେ ରୁଦ୍ର ଶିବ ଭାବରେ ପୂଜିତ ହୋଇଆସୁଛନ୍ତି। କାଳକ୍ରମେ ପ୍ରତୀକାତ୍ମକ ଶିବଲିଙ୍ଗର ପୂଜା ଆରାଧନା ବିକାଶ ଲାଭ କରିଛି। ଶିବଙ୍କର ପୂଜା ଆରାଧନା ସାଧାରଣତଃ ଅତି ନିଷ୍ଠାର ସହିତ କରାଯାଇଥାଏ, କାରଣ ଲୋକବିଶ୍ୱାସ ଅଛି ଯେ ଶିବଙ୍କର ପୂଜା ଆରାଧନା ନିଷ୍ଠାର ସହିତ କରାନଗଲେ ସାରା ସଂସାର ଧ୍ୱଂସ ହୋଇଯିବ।
0: ଦେବଦେବ ମହାଦେବ ଯେପରି ଆଶୁତୋଷ ସେହିପରି ରୁଦ୍ର, ତେଣୁ ଶିବଙ୍କର ଆରାଧନା ସମୟରେ ବ୍ରତୀମାନେ ଅତି ଶୁଦ୍ଧପୁତ୍ତ ଚିତ୍ତରେ ପାଳନ କରିଥାନ୍ତି।
1: ଶିବଙ୍କ ସହିତ ପାର୍ବତୀ, ଉମା, ଅମ୍ବିକା, ଗୌରୀ ବା ଦୁର୍ଗା ତାଙ୍କର ଶକ୍ତି ସ୍ୱରୂପ ଭାବରେ ପୂଜିତ ହୋଇଥାନ୍ତି।
0: ଶିବଙ୍କ ଉଦ୍ଦେଶ୍ୟରେ ପାଳିତ ହେଉଥିବା ପର୍ବପର୍ବାଣି ମଧ୍ୟରୁ ଜାଗର, ବାଲି ତୃତୀୟା, ସୋମବାର ବ୍ରତ, କେଦାର ବ୍ରତ, ସୋମନାଥ ବ୍ରତ ଆଉ ଶୀତଳ ଷଷ୍ଠୀ ଅନ୍ୟତମ।
1: ହଁ ଭଉଣୀମାନେ, ଶୀତଳ ଷଷ୍ଠୀ ପର୍ବ ଓଡ଼ିଶାରେ ମହା ଆଡ଼ମ୍ବରରେ ପାଳନ କରାଯାଇଥାଏ। ଜ୍ୟେଷ୍ଠ ଶୁକ୍ଳ ପଞ୍ଚମୀ ତିଥିରେ ଭଗବାନ ଶିବ ପାର୍ବତୀଙ୍କୁ ବିବାହ କରିବା ପାଇଁ କୈଳାସରୁ ହିମାଳୟକୁ ଯାତ୍ରା କରିବା ଆରମ୍ଭ କରିଥିଲେ।
0: ଷଷ୍ଠୀ ତିଥିରେ ବିବାହ ସାରି କୈଳାସ ପ୍ରତ୍ୟାବର୍ତ୍ତନ କରିଥିଲେ। ସେହିଦିନଠାରୁ ହିନ୍ଦୁ ସମାଜରେ ଶିବ ବିବାହକୁ ସ୍ମରଣ କରିବା ପାଇଁ ଶୀତଳ ଷଷ୍ଠୀ ଉତ୍ସବ ପାଳନ କରିଥାନ୍ତି।
1: ଆମ ମଣିଷ ସମାଜରେ ଯେଉଁ ରୀତିନୀତି ଅନୁଯାୟୀ ବିବାହ ଉତ୍ସବ ଅନୁଷ୍ଠିତ ହୁଏ, ସେମିତି ରୀତିନୀତି ଅନୁସାରେ ଶୀତଳ ଷଷ୍ଠୀରେ ମଧ୍ୟ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥାଏ। ପ୍ରଥମେ ଗୁଆ ଦେଇ ନିମନ୍ତ୍ରଣ କାର୍ଯ୍ୟ ସମ୍ପନ୍ନ କରାଯାଇଥାଏ, ତାପରେ ଜଣେ ବରପିତା ସାଜନ୍ତି, ଆଉ ଜଣେ କନ୍ୟା ପିତା ସାଜିଥାନ୍ତି।
0: ବିବାହ କାର୍ଯ୍ୟ ସମ୍ପନ୍ନ କରିବା ପାଇଁ ଉଭୟ ବର ଆଉ କନ୍ୟା ପକ୍ଷ ଦୁଇ ଜଣ ପୁରୋହିତଙ୍କୁ ଆଣିଥାନ୍ତି।
1: ଆଉ ବୃଷଭର ପିଠି ଉପରେ ବସି ଅନ୍ୟାନ୍ୟ ଦେବଗଣଙ୍କ ସହିତ ପ୍ରଭୁ ଶିବ ଶୋଭାଯାତ୍ରାରେ ଯାଇ ଶ୍ୱଶୁର ଘରେ ପହଞ୍ଚି ଯାଇଥାନ୍ତି।
0: ପ୍ରଥମେ ବାଟବରଣୀ ହେଇଥାଏ, ତାପରେ ବିବାହ କାର୍ଯ୍ୟ ଅନୁଷ୍ଠିତ ହେଇଥାଏ, ଯେମିତି ଆମର ମଣିଷ ମାନଙ୍କର ବିବାହରେ ହେଇଥାଏ। ଠିକ୍ ସେହିପରି ଏଇ ବିବାହଟା ପାଳନ କରାଯାଇଥାଏ। ଏଥିରେ ଲୋକମାନେ ବହୁତ ଭୋଜି ଭାତ ବି ଖାଇଥାନ୍ତି।
1: ହଁ, ଏହି ବିବାହକୁ ପଞ୍ଚମୀ ତିଥିରେ ସମ୍ପନ୍ନ କରାଯାଇଥାଏ।
0: ଆଉ ଜାନି ଯୌତୁକ ବି ଦେଇଥାନ୍ତି, ଯେମିତି ଆମର ସାଧାରଣ କନ୍ୟା ପିତା ମାନେ ବର ପକ୍ଷଙ୍କୁ ଦେଇଥାନ୍ତି, ସେମିତି ହିଁ ସବୁକିଛି ରୀତିନୀତି ପାଳନ ହେଇଥାଏ।
1: ଯେମିତି ଆମେ ମନୁଷ୍ୟମାନଙ୍କ ବାହାଘରରେ ବାଜା ବଜେଇ ରୋଷଣୀ କରିକି ଯାଉ ବରଯାତ୍ରୀ ହୋଇକି, ସେମିତି ଆମେ ଦେବତାଙ୍କର ମାନେ ଶିବଙ୍କର ବାହାଘରରେ ମଧ୍ୟ ସେହିପରି କରାଯାଇଥାଏ।
0: ହଁ, ଏହି ଉତ୍ସବରେ ନୃତ୍ୟ ଗୀତ ବାଣ ଆଦି ସମସ୍ତଙ୍କୁ ଆକୃଷ୍ଟ କରିଥାଏ, ଆଉ ଏହାପରେ ଶିବ ପାର୍ବତୀଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ।
1: ଆଉ ତାପରେ ଦିନ ଷଷ୍ଠୀ ତିଥିରେ ସପତ୍ନୀକ କୈଳାସ ପ୍ରତ୍ୟାବର୍ତ୍ତନ କରିଥାନ୍ତି।
0: ଆଉ ଏଇ ଶୀତଳ ଷଷ୍ଠୀ କଥା ଉଠିଲେ ସବୁଠାରୁ କଣ ମନେ ପଡେ ଜାଣିଛ ଆରତୀ?
1: ସମ୍ବଲପୁର ଶୀତଳ ଷଷ୍ଠୀ କଥା?
0: ହଁ ହଁ, କାହିଁକି ନା ସେଠିକାର ଶୀତଳ ଷଷ୍ଠୀ ବିଶ୍ୱ ପ୍ରସିଦ୍ଧ।
1: ପଶ୍ଚିମ ଓଡ଼ିଶାରେ ତ ପ୍ରାୟ ସବୁ ଜାଗାରେ ହୋଇଥାଏ ଶୀତଳ ଷଷ୍ଠୀ, କିନ୍ତୁ ସମ୍ବଲପୁରର ଶୀତଳ ଷଷ୍ଠୀ
0: ଟିକେ ନିଆରା।
1: ସମ୍ବଲପୁରର ବରପାଲି ଅଞ୍ଚଳରେ ଏହି ଉତ୍ସବଟି ଖୁବ୍ ଧୁମଧାମରେ ପାଳିତ ହୋଇଥାଏ।
0: ଏହି ବିବାହ ଉତ୍ସବ ଦେଖିବା ପାଇଁ ଲକ୍ଷାଧିକ ଲୋକଙ୍କର ସମାଗମ ହୋଇଥାଏ।
1: ଏଥିପାଇଁ ସହରଟିକୁ ଅତ୍ୟନ୍ତ ଆକର୍ଷଣୀୟ ଭାବରେ ସଜାଯାଇଥାଏ।
0: ମେଢ ସମ୍ମୁଖରେ ନୃତ୍ୟ ଗୀତ ଡ୍ରାମା ପ୍ରଭୃତି କରାଯାଇଥାଏ।
1: ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ମଧ୍ୟ ବ୍ୟାପକ ପୋଲିସ ବାହିନୀ ମୁତୟନ ହୋଇଥାନ୍ତି।
0: ସରକାରଙ୍କର ତରଫରୁ ସ୍ୱାସ୍ଥ୍ୟ ସେବା ଶିବିର ମଧ୍ୟ ଖୋଲାଯାଇଥାଏ। ବିଭିନ୍ନ କ୍ଲବ ଆଉ ଅନୁଷ୍ଠାନମାନଙ୍କ ତରଫରୁ ମାଗଣାରେ ଖାଦ୍ୟପେୟ, ଜଳ ଯୋଗାଣ ଆଦିର ବ୍ୟବସ୍ଥା ହୋଇଥାଏ।
1: ପୁରାପୁରି ଠିକ କଥା କହିଲ ମିତାଲି। ଆଉ ବେଶୀ କରି ବହୁତ ଭଲ ଲାଗେ ଯେତେବେଳେ ଆମର ବାବାମାନେ ଆସିଥାନ୍ତି, ନୃତ୍ୟ ପ୍ରଦର୍ଶନ କରିଥାନ୍ତି।
0: ବାସ୍, ଏଠି ଗୋଟେ ଆଉ ଗୋଟେ ଜିନିଷ ଦେଖିବାକୁ ମିଳିଥାଏ, ବିଭିନ୍ନ ପ୍ରକାରର ମେଲୋଡି ମାନେ ଆୟୋଜିତ ହୋଇଥାଏ, ଯେଉଁଟାକି ଲୋକଙ୍କର ମୁଖ୍ୟ ଆକର୍ଷଣର କେନ୍ଦ୍ର ବୋଧେ।
1: ହଁ,
0: ସେଥିରେ ବିଭିନ୍ନ ପ୍ରକାରର ନାଚ ଗୀତ ଅର୍କେଷ୍ଟ୍ରା ଇତ୍ୟାଦି ହୋଇଥାଏ।
1: ହଁ, ସେଥିପାଇଁ ତ ଲୋକ ସେଠାରେ ଭିଡ଼ ହୋଇଥାନ୍ତି ନା। ଆଉ ମିତାଲି, ଆମର ଭୁବନେଶ୍ୱର ଠାରେ ବିରାଜମାନ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କର ମନ୍ଦିରରେ ମଧ୍ୟ ଶୀତଳ ଷଷ୍ଠୀ ଯାତ୍ରା ଅନୁଷ୍ଠିତ ହୋଇଥାଏ।
0: ଠିକ୍ କଥା କହିଲ, ସେଟା ବି ବହୁତ ପ୍ରସିଦ୍ଧ। ଏହି ଦିନ ଲିଙ୍ଗରାଜ ମହାପ୍ରଭୁ

0: ପରମ୍ପରା ଅନୁଯାୟୀ ବିରାଟ ଶୋଭାଯାତ୍ରାରେ ଦେବଗଣଙ୍କ ମେଳରେ ବାହାରିଥାନ୍ତି।
1: କେଦାରଗୌରୀଙ୍କ ନିକଟରୁ ଯାଇ ସେଠାରେ ପୂର୍ବରୁ ନିର୍ମିତ ହୋଇଥିବା ସ୍ୱତନ୍ତ୍ର ବେଦୀରେ ଗୌରୀଙ୍କୁ ବିବାହ କରିଥାନ୍ତି।
0: ଶୀତଳ ଷଷ୍ଠୀର ଏହି ଆକର୍ଷଣୀୟ ସାଜସଜ୍ଜା ଦେଖିବା ପାଇଁ ଭୁବନେଶ୍ୱର ଆଉ ଏହାର ଆଖପାଖ ଅଞ୍ଚଳରୁ ବହୁ ଜନସମାଗମ ହୋଇଥାଏ।
1: ଶ୍ରୀ ଶ୍ରୀ ଲିଙ୍ଗରାଜ ମହାପ୍ରଭୁ ଓ ଗୌରୀଙ୍କର ବିବାହ ଉତ୍ସବରେ ମଧ୍ୟସ୍ଥତା କରିଥାନ୍ତି କପିଳନାଥ।
0: ବାସ୍, ଖୁବ୍ ସୁନ୍ଦର ନା?
1: ହଁ, ଆମେ ବର୍ତ୍ତମାନ କଳ୍ପନା କରିଦେଲେ ମଧ୍ୟ ଆମ ଆଖି ଆଗରେ ସେହି ପ୍ରତିଛବି ଗୁଡ଼ିକ ଦିଶି ଯାଉଛି ନା?
0: ହଁ, ଯେତେବେଳେ କୌଣସି ବିବାହ ଉତ୍ସବ କଥା ଆମେ ଭାବିଥାଉ ବା ଆମର ସମ୍ପର୍କୀୟ ମାନଙ୍କର ବିବାହ ଉତ୍ସବ ଆମେ ଯୋଗ ଦେବା ପାଇଁ ଯାଇଥାଉ, ଆମ ମନରେ ଗୋଟେ ଅଦମ୍ୟ ଉତ୍ସାହ ରହିଥାଏ। ଆଉ ଯେତେବେଳେ ଭଗବାନଙ୍କର ବିବାହ ବହୁତ ପ୍ରକାର ପୂଜା କରିଥାନ୍ତି, ମାନସିକ କରିଥାନ୍ତି, ଆଉ ଗୋଟେ କଥା, ସମସ୍ତେ ଈଶ୍ୱରଙ୍କୁ ଖୋଲା ଆକାଶରେ ପାଇଥାନ୍ତି।
1: ଯେମିତିକି ରଥଯାତ୍ରା ସମୟରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଭକ୍ତମାନେ ପୁରା ଖୋଲା ଆକାଶ ତଳେ ପାଇଥାନ୍ତି, ସେହିପରି ଏହି ଶୀତଳ ଷଷ୍ଠୀ ସମୟରେ ଭଗବାନ ଶିବ ଓ ପାର୍ବତୀଙ୍କୁ ମଧ୍ୟ ଆମର ଭକ୍ତମାନେ ପୁରା ଖୁସି ମନରେ ଦେଖିପାରିଥାନ୍ତି।
0: କାହିଁକି ନା ବିବାହ ପରେ ଶିବ ପାର୍ବତୀଙ୍କର ଯୁଗଳ ମୂର୍ତ୍ତିକୁ ନଗର ପରିକ୍ରମା କରାଇଥାନ୍ତି। ଯୁଗର ରୁଚିର ପରିବର୍ତ୍ତନ ହୋଇଥିଲେ ମଧ୍ୟ ଆମ ପର୍ବପର୍ବାଣୀ ଏବେ ମଧ୍ୟ ଆମ ଜନଜୀବନରେ ପ୍ରଭାବ ବିସ୍ତାର କରିଛି ଆଉ ରହିଛି ମଧ୍ୟ।
1: ଆଧୁନିକ ସାଜସଜ୍ଜା ରୁଚିବୋଧ ହୁଏତ ଏହାକୁ ଆକର୍ଷଣୀୟ କରିପାରିଛି, ମାତ୍ର ପାରମ୍ପରିକ ରୀତିରେ ପୂଜା ପଦ୍ଧତିର ବିଲୟ ଘଟିନାହିଁ।
0: ଦେବନୀତି, ପୂଜା ପଦ୍ଧତି, ଧର୍ମନୀତି ଉପରେ ଆଜି ମଧ୍ୟ ଆସ୍ଥା ବିରାଜମାନ କରୁଛି। ଆମ ମଣିଷମାନଙ୍କ ପରି ଯେମିତି ସବୁ ପ୍ରକାର ବିଧିବିଧାନ ପାଳନ ହୋଇଥାଏ, ସେମିତି ଏଇ ଶୀତଳ ଷଷ୍ଠୀରେ ବି ପାଳନ ହୋଇଥାଏ, ଏଇଟା ଆମେ ଆଗରୁ କଥା ହେଇଛି। ଯେମିତି ଦେଖ, ଅକ୍ଷୟ ତୃତୀୟା ଯେତେବେଳେ ହୋଇଥାଏ ସେତେବେଳେ ଥାଳ ଉଠା ଆରମ୍ଭ ହୋଇଥାଏ,
1: ମାନେ ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୁଏ ଶୀତଳ ଷଷ୍ଠୀ ଯାତ୍ରାର ବିଧିବଦ୍ଧ ପ୍ରସ୍ତୁତି।
0: ହଁ,
1: ଆଉ ଏହି ଦିନ ଚାନ୍ଦା ଆଦାୟର ଶୁଭାରମ୍ଭ ସହ କନ୍ୟା ପିତା ମନୋନୟନ ମଧ୍ୟ ହୋଇଥାଏ।
0: ହଁ, ତାପରେ ଦେଖ, ଜ୍ୟେଷ୍ଠ ଶୁକ୍ଳ ଦ୍ୱିତୀୟା ତିଥିରେ ପତର ପେଣି ବା ନିର୍ବନ୍ଧ ପକ୍କା କରିବା ପାଇଁ ବରପିତା ଆଉ କନ୍ୟା ପିତା ମୁଖ୍ୟତଃ ମନ୍ଦିର ପରିଚାଳନା କମିଟିର ସଦସ୍ୟ ଆଉ ନିଜର ସମ୍ପର୍କୀୟ ଆଉ ପରିଜନ, ଯେଉଁମାନେ କି ପଡ଼ାର ବୟସ୍କ ଆଉ ଗଣ୍ୟମାନ୍ୟ ନାଗରିକ, ସେମାନଙ୍କ ସହିତ ଶଙ୍ଖ, ଘଣ୍ଟ ଓ ସ୍ଥାନୀୟ ଲୋକବାଦ୍ୟର ପଟୁଆର ସହ କନ୍ୟା ପିତାଙ୍କ ଘରକୁ ଯାଇ ବିବାହ ଲଗ୍ନ ତଥା ଅନ୍ୟ ଆନୁଷଙ୍ଗିକ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥାନ୍ତି।
1: ଦେବା ନେବା ବିଷୟରେ ମଧ୍ୟ ଆଲୋଚନା ହୋଇଥାଏ। ବିବାହ ସ୍ୱୀକୃତି ସ୍ୱରୂପ କନ୍ୟା ପାଇଁ ବସ୍ତ୍ର ଅଳଙ୍କାର ପ୍ରଭୃତି ସହ ଏକ ଶାଳର ଡାଳ ବା ପତ୍ରଗୁଚ୍ଛ କନ୍ୟା ପିତାଙ୍କୁ ପ୍ରଦାନ କରିଥାନ୍ତି।
0: ହଁ, ଜ୍ୟେଷ୍ଠ ଶୁକ୍ଳ ତୃତୀୟା ତିଥିରେ ନୃସିଂହ ନିଉତା,
1: ମାନେ ବିବାହ ପର୍ବ ସମସ୍ତ ଅନୁଷ୍ଠାନ ସମ୍ପନ୍ନ ହେବା ପରେ ବର ପକ୍ଷରୁ ଗୁଆ ହଳଦୀ ସହ ଦେବାଦେବୀଙ୍କୁ ନିମନ୍ତ୍ରଣ ପାଇଁ ବାହାରନ୍ତି ଏହି ଜ୍ୟେଷ୍ଠ ଶୁକ୍ଳପକ୍ଷ ତୃତୀୟା ଦିନ। ସହରସ୍ଥିତ ସମସ୍ତ ମନ୍ଦିରକୁ ଯାଇ ଏହି ବିବାହ ଉତ୍ସବରେ ଯୋଗ ଦେବା ପାଇଁ ଗୁଆ ହଳଦୀ ପ୍ରଦାନ ପୂର୍ବକ ଦେବାଦେବୀଙ୍କୁ ଅନୁରୋଧ କରିଥାନ୍ତି।
0: ଆଉ ଜ୍ୟେଷ୍ଠ ଶୁକ୍ଳ ଚତୁର୍ଥୀ ତିଥିରେ ଗୁଆ ଗୁଣ୍ଡା, ମନ୍ଦିର ପକ୍ଷରୁ ଦେବ ନିମନ୍ତ୍ରଣ ପାଇଁ ବାହାରନ୍ତି ଶ୍ରୀ ହନୁମାନ, ସେ ମଧ୍ୟ

0: ଧର୍ମୀୟ ଭାବନା ସହ ସାଂସ୍କୃତିକ ପରମ୍ପରା ଓ ମନୋରଞ୍ଜନର ଏକ ମହାସଙ୍ଗମରେ ପରିଣତ ହୋଇଥିବା ସମ୍ବଲପୁରର ଶୀତଳଷଷ୍ଠୀ ଯାତ୍ରା ଦେଖିବା ପାଇଁ ପ୍ରଚଣ୍ଡ ରୌଦ୍ରତାପ ସତ୍ତ୍ୱେ ପ୍ରତିବର୍ଷ ଲକ୍ଷ ଲକ୍ଷ ଦର୍ଶକ ଆକର୍ଷିତ ହୋଇ ଚାଲି ଆସିଥାନ୍ତି।
1: ହଁ, ଠିକ୍ କଥା କହିଲ। ଆଉ ଜାଣିଛ ଆରତୀ?
0: କ'ଣ ମିତାଲି?
1: ପୁରୀର କେତେକ ଶାସନ ଆଉ ଗଞ୍ଜାମର ବିଭିନ୍ନ ସ୍ଥାନରେ ଶୀତଳଷଷ୍ଠୀ ଯାତ୍ରା ଭିନ୍ନ ରୀତିରେ ଆଉ ଧୁମ୍ଧାମ୍ରେ ପାଳିତ ହୋଇଥାଏ।
0: ଆଚ୍ଛା ଆଚ୍ଛା।
1: ଏହା ଏକ ଅଲୌକିକ ଯାତ୍ରା। ଶିବ ପାର୍ବତୀ ଏହି ସାଧାରଣ ମାନବ ମାନବୀ ରୂପେ ଧରାପୃଷ୍ଠରେ ଅବତୀର୍ଣ୍ଣ ହୋଇଥାନ୍ତି, ଜନସାଧାରଣଙ୍କର ମଙ୍ଗଳ ବାଞ୍ଛା କରନ୍ତି। ଶୀତଳଷଷ୍ଠୀର ପବିତ୍ର ଦିବସରେ ଯେଉଁମାନେ ଶିବ ପାର୍ବତୀଙ୍କର ବିବାହ ଦର୍ଶନ କରନ୍ତି ସେମାନେ ଶିବକୃପା ଲାଭ କରିଥାନ୍ତି।
0: ତେବେ ଭଉଣୀମାନେ, ସଦ୍ଧର୍ମ ରକ୍ଷା କରି ଏକାନ୍ତ ଚିତ୍ତରେ ଆମେ ଯଦି ଶିବଙ୍କୁ ଉପାସନା କରିବା ତାହେଲେ ଆମକୁ କେବଳ ଶୀତଳଷଷ୍ଠୀରେ କାହିଁକି, ସବୁବେଳେ ସୁଫଳ ପ୍ରଦାନ କରିବେ ମହାପ୍ରଭୁ ଶିବଶଙ୍କର।
1: ଆଉ ଏହି ଶିବଶଙ୍କରଙ୍କୁ ଆରାଧନା କରି ଆମେ ଆମ ଜୀବନର ମୋକ୍ଷ ପ୍ରାପ୍ତିର ପଥ ପାଇପାରିବା। ତ କାର୍ଯ୍ୟକ୍ରମରୁ ବିଦାୟ ନେବା ଆରତୀ?
0: ନିଶ୍ଚିତ ଭାବେ।
1: କିନ୍ତୁ ବିଦାୟ ନେବା ପୂର୍ବରୁ ଆମର ଠିକଣାଗୁଡ଼ାକ କହିଦେବା, ଯାହାଫଳରେ ଆମର ଭଉଣୀମାନେ ଆମକୁ ମତାମତ ଦେଇପାରିବେ। ଆଉ ଆମକୁ ମତାମତ ଦେବାର ଠିକଣାଟି ହେଉଛି ଗୃହଲକ୍ଷ୍ମୀ ବିଭାଗ,

0: ମାର୍ଫତ କାର୍ଯ୍ୟକ୍ରମ ମୁଖ୍ୟ ଆକାଶବାଣୀ ବଲାଙ୍ଗୀର ପିନ୍ 767001।
1: ଆହୁରି ମଧ୍ୟ ଭଉଣୀମାନେ ଆପଣମାନେ ଚାହିଁଲେ ଆମ ପାଖକୁ ଟେକ୍ସଟ ମେସେଜ କିମ୍ବା ହ୍ୱାଟ୍ସଆପ୍ ଯୋଗେ ମତାମତ କରିପାରିବେ। ଆମର ହ୍ୱାଟ୍ସଆପ୍ ନମ୍ବରଟି ହେଉଛି 8114659464।
0: ଆଉ ଆମକୁ ଇମେଲ ଯୋଗେ ମଧ୍ୟ ଯୋଗାଯୋଗ କରିପାରିବେ। ଆଉ ଆମର ଇମେଲ ଠିକଣାଟା ଟିପି ନିଅନ୍ତୁ airbolangir@gmail.com। ତ ଭଉଣୀମାନେ ଆପଣମାନଙ୍କୁ ଶୀତଳ ଷଷ୍ଠୀ ପର୍ବର ଅଶେଷ ଅଶେଷ ଅଭିନନ୍ଦନ ଜଣାଇ ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ଉପସ୍ଥାପନାରେ ମୁଁ ମିତାଲି ମଧୁମିତା,
1: ଆଉ ମୁଁ ଆରତୀ ପ୍ରିୟଦର୍ଶିନୀ।
0: ନମସ୍କାର।

0: ଶେଷ ହେଲା ଆଜିର ଗୃହଲକ୍ଷ୍ମୀ କାର୍ଯ୍ୟକ୍ରମ।
1: ଲୋକଙ୍କ ସରକାରଙ୍କ 2 ବର୍ଷର ଗୌରବମୟ ସଫଳତାର ଯାତ୍ରା ଲୋକଙ୍କ ବିଶ୍ୱାସରେ ଲେଖିଛି ଉନ୍ନତିର ନୂଆ ଇତିହାସ।
2: ସଶକ୍ତ ନାରୀ, ସୁରକ୍ଷିତ ଶିଶୁ, ସମୃଦ୍ଧ ଓଡ଼ିଶା। ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନାରେ କିଶୋରୀ, ମା ଓ ଶିଶୁଙ୍କ ପୋଷଣ ସଶକ୍ତିକରଣ। ଆର୍ଥିକ ଦୁର୍ବଳ ପରିବାରର କନ୍ୟାମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା। ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନାରେ ସୁରକ୍ଷା ଓ ସହାୟତାର ସଂକଳ୍ପ।
1: ସମୃଦ୍ଧ ଓଡ଼ିଶାର ଅନ୍ୟତମ ପରିଚୟ, ସବୁଠି କର୍ମସଂସ୍ଥାନ, ସବୁଠି ରୋଜଗାର। ବୁଣାକାର ଓ କାରିଗର ମାନଙ୍କୁ ସଶକ୍ତ କରୁଛି ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ କାରିଗର ସହାୟତା ଯୋଜନା। ସଡକ ଓ ରେଳପଥ ଏବଂ ବନ୍ଦର ଭିତ୍ତିକ ବିକାଶ ଆଣିଛି ରୋଜଗାରର ନୂଆ ସୁଯୋଗ। ଗ୍ରାମୀଣ ରୋଜଗାରକୁ ସଶକ୍ତ କରୁଛି ମୁଖ୍ୟମନ୍ତ୍ରୀ ବସ୍ ସେବା ଯୋଜନା।
2: ବିକାଶର ଧାରା ଓଡ଼ିଶା। ସମୃଦ୍ଧ ଓଡ଼ିଶାର ସ୍ୱପ୍ନକୁ ସାକାର କରିବା ପାଇଁ ଉଭୟ ସ୍ୱାସ୍ଥ୍ୟ ଓ ଶିକ୍ଷା ଦିଗରେ ଅନେକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଛନ୍ତି ଲୋକଙ୍କ ସରକାର।
3: ସୁସ୍ଥ ଓଡ଼ିଶା ପାଇଁ ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ କୋଟି କୋଟି ଲୋକ ପାଉଛନ୍ତି କ୍ୟାସ୍ଲେସ୍ ଚିକିତ୍ସାର ସୁବିଧା। ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଉନ୍ନତିକରଣ ଭଳି ଅନ୍ୟାନ୍ୟ ପଦକ୍ଷେପ ଲୋକଙ୍କ କଲ୍ୟାଣ ପାଇଁ ନିଆଯାଉଛି।
2: ସେହିଭଳି ଶିକ୍ଷା କ୍ଷେତ୍ରରେ ଗୋଦାବରୀ ସମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ମାଧ୍ୟମରେ ଗ୍ରାମାଞ୍ଚଳରେ ଗୁଣାତ୍ମକ ପ୍ରାଥମିକ ଶିକ୍ଷାରେ ଉନ୍ନତି କରାଯାଉଛି। ଶିଶୁବାଟିକାରେ ଶିଶୁ ଉପକୃତ ଓ SCBC ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷଣ ରହିଛି। ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ମାଗଣା ବସ୍ ଯାତ୍ରା ସୁବିଧା ଏବଂ ବାଣୀଶ୍ରୀ, ଦିଶା, ସ୍ୱୀକୃତି ଓ ସହାୟ ଭଳି ଯୋଜନା ମାଧ୍ୟମରେ ଶିକ୍ଷା କ୍ଷେତ୍ରର ବିକାଶ ମଧ୍ୟ କରାଯାଇଛି।
3: ବିକାଶର ଧାରା ଓଡ଼ିଶା।

ଆକାଶବାଣୀ ବଲାଙ୍ଗୀର, ସମୟ ବର୍ତ୍ତମାନ 12:30 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ ବିବିଧ ଭାରତୀରୁ।

ଆକାଶବାଣୀ। ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ। ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ଆଜି ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆସନ୍ତାକାଲି ରାଷ୍ଟ୍ରପତିଙ୍କ ସହ କାର୍ଯ୍ୟକ୍ରମରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସାମୂହିକ ଉଦ୍ୟମ ଦ୍ୱାରା ଦେଶରୁ ରକ୍ତଶିକୁଳି ରୋଗର ମୂଳୋତ୍ପାଟନ କରାଯାଇପାରିବ କହିଲେ ରାଷ୍ଟ୍ରପତି। ପଶ୍ଚିମବଙ୍ଗ ଗସ୍ତ କରି ଆସନ୍ତାକାଲି ପିଏମ୍ କିଷାନ ସମ୍ମାନ ନିଧିର 23ତମ କିସ୍ତି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ। ଏବଂ ନିଟ୍ ପୁନଃ ପ୍ରବେଶିକା ପରୀକ୍ଷା ସମୟରେ ସାମାଜିକ ଗଣମାଧ୍ୟମ ଆପ୍ ଟେଲିଗ୍ରାମ ଉପରେ କେନ୍ଦ୍ର ସରକାରଙ୍କ ପ୍ରତିବନ୍ଧକକୁ ଯଥାର୍ଥ କହିଲେ ଦିଲ୍ଲୀ ହାଇକୋର୍ଟ। ଛାତ୍ରଛାତ୍ରୀଙ୍କ ପାଇଁ

0: ସ୍ୱତନ୍ତ୍ର ହ୍ୱାଟ୍ସଆପ୍ ଚ୍ୟାନେଲ୍ ଆରମ୍ଭ କଲା ଏନ୍ଟିଏ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ମୟୂରଭଞ୍ଜର ଦାଣ୍ଡବୋଷ ଏୟାର ଷ୍ଟ୍ରିପ୍ରେ ପହଞ୍ଚିବା ପରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ଏବଂ ଅନ୍ୟ କେତେକ ବିକାଶମୂଳକ ପ୍ରକଳ୍ପର ରାଷ୍ଟ୍ରପତି ଶୁଭାରମ୍ଭ କରିବେ। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା ଦୃଢ଼ କରାଯାଇଛି। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଆଜି ସନ୍ଧ୍ୟାରେ ରାଇରଙ୍ଗପୁରଠାରେ ସ୍ୱାସ୍ଥ୍ୟସେବା, ପାନୀୟ ଜଳ ଏବଂ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର ଉତ୍ସର୍ଗ କରିବେ। ଏହି ସମୟରେ ରାଷ୍ଟ୍ରପତି ମୟୂରଭଞ୍ଜ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ରାଷ୍ଟ୍ରପତି ଜିଲ୍ଲାର କୁସୁମୀ ବ୍ଲକ ଅନ୍ତର୍ଗତ 113 ଖଣି ପ୍ରଭାବିତ ଗ୍ରାମରେ ଏକ ବୃହତ୍ ଗ୍ରାମୀଣ ପାଇପ୍ ଜଳ ଯୋଗାଣ ପ୍ରକଳ୍ପର ଉଦ୍ଘାଟନ କରିବେ। ଏହାବ୍ୟତୀତ ହାଟବଦ୍ରାଠାରେ ବ୍ରହ୍ମକୁମାରୀ ସଂସ୍ଥା ପକ୍ଷରୁ ମାତୃଶକ୍ତି ଭବନ, ଏକ ସ୍ୱତନ୍ତ୍ର ସର୍କିଟ୍ ହାଉସ୍ ଏବଂ ରାଇରଙ୍ଗପୁରରେ ନବନିର୍ମିତ ପୁଲିସ୍ ଜିଲ୍ଲାର ଲୋକାର୍ପଣ କରିବେ। ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଇରଙ୍ଗପୁରଠାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ଶ୍ରୀମତୀ ମୁର୍ମୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଏକ ସାଧାରଣ ସଭାରେ ଯୋଗଦେଇ ରାଜ୍ୟର ବିକାଶ ପାଇଁ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟସୂଚୀ ରହିଛି। 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ହେବା ପୂର୍ବରୁ ଭାରତ ସିକିଲ୍ ସେଲ୍ ବା ରକ୍ତଶିକୁଳି ରୋଗର ସମ୍ପୂର୍ଣ୍ଣ ଦୂରୀକରଣ କରିପାରିବ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୃଢ଼ ଆଶାବ୍ୟକ୍ତ କରିଛନ୍ତି। ବିଶେଷକରି ଆଦିବାସୀ ସମ୍ପ୍ରଦାୟରେ ବଂଶାନୁକ୍ରମିକ ଭାବେ ରକ୍ତଶିକୁଳି ରୋଗ ଦେଖାଦେଉଥିବାରୁ ଏହାକୁ ସମ୍ପୂର୍ଣ୍ଣ ମୂଳୋତ୍ପାଟନ କରିବା ଲାଗି ସାମୂହିକ ଉଦ୍ୟମର ଆବଶ୍ୟକତା ଉପରେ ରାଷ୍ଟ୍ରପତି ଗୁରୁତ୍ୱ ପ୍ରଦାନ କରିଛନ୍ତି। ଆଜି ବିଶ୍ୱ ରକ୍ତଶିକୁଳି ଦିବସ ଅବସରରେ ମଧ୍ୟପ୍ରଦେଶର ଓମକାରେଶ୍ୱରଠାରେ ଏକ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ସମସ୍ତ ରାଜ୍ୟ ସରକାର ଓ ଅଧିକାରୀମାନଙ୍କୁ ଏ ଦିଗରେ ତ୍ୱରିତ ପଦକ୍ଷେପ ନେବାକୁ ଆହ୍ୱାନ ଦେଇଥିଲେ। କାର୍ଯ୍ୟକ୍ରମରେ ମଧ୍ୟପ୍ରଦେଶ ରାଜ୍ୟପାଳ ମଙ୍ଗୁଭାଇ ପଟେଲ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଉପସ୍ଥିତ ଥିଲେ। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ତି ରକ୍ତଶିକୁଳି ରୋଗର ସମ୍ପୂର୍ଣ୍ଣ ଚିକିତ୍ସା ସମ୍ଭବ ହେଉଥିବାରୁ ଏହାର ନିରାକରଣ ପାଇଁ ଉଦ୍ୟମର ଆବଶ୍ୟକତା ରହିଛି। କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ରକ୍ତଶିକୁଳି ସମ୍ପର୍କିତ ଏକ ସ୍ୱତନ୍ତ୍ର ପ୍ରଦର୍ଶନୀ ବୁଲି ଦେଖିଥିଲେ। ମଧ୍ୟପ୍ରଦେଶରେ କାର୍ଯ୍ୟକ୍ରମ ଶେଷ ହେବା ପରେ ରାଷ୍ଟ୍ରପତି ଓଡ଼ିଶାର ରାଇରଙ୍ଗପୁର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି।
1: राष्ट्रीय सिकल सेल एनीमिया उन्मूलन मिशन के अंतर्गत मध्य प्रदेश ने जो बहुआयामी उपलब्धियां हासिल की है इसके लिए मैं राज्य सरकार की सराहना करती हूँ। वर्ष 2023 में राष्ट्रीय मिशन का शुभारंभ करते समय जो अनेक बड़े लक्ष्य देश के सामने रखा गए थे उनमें से स्क्रीनिंग का लक्ष्य समय से पहले ही पूरा हो गया है। 9000 शिशुओं से लेकर 40 वर्षों की आयु तक के 7 करोड़ से ज्यादा लोगों की स्क्रीनिंग का लक्ष्य पूरा हो चुका है।
0: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଗସ୍ତ କରିବେ। ମୟୂରଭଞ୍ଜ ଜିଲ୍ଲାର ପାହାଡ଼ପୁରରେ ପ୍ରଧାନମନ୍ତ୍ରୀ ସାନ୍ତାଳୀ ଜାହେରା ଓ ହୋ ଜାହେରାର ପ୍ରାର୍ଥନା କରିବା ସହ ଦକ୍ଷତା କେନ୍ଦ୍ର ଓ ପାହାଡ଼ପୁର ସ୍କୁଲ ଗସ୍ତ କରିବେ। ଓଡ଼ିଶାରେ ବିଜେପି ସରକାରର 2 ବର୍ଷ ପୂର୍ତ୍ତି ଉପଲକ୍ଷେ ରାଇରଙ୍ଗପୁରଠାରେ ଆୟୋଜିତ ହେବାକୁ ଥିବା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହିତ ଯୋଗଦେବେ। ଏହି ଗସ୍ତ କାଳରେ ଉଭୟ ନେତା 47 କୋଟିରୁ ଅଧିକ ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ। ସେଗୁଡ଼ିକ ମଧ୍ୟରେ ଶକ୍ତି, ଶିଳ୍ପ ଭିତ୍ତିଭୂମି, ରାସ୍ତା, ସଂଯୋଗୀକରଣ, ପାନୀୟ ଜଳ, ସ୍ୱାସ୍ଥ୍ୟ, ଶିକ୍ଷା, ପର୍ଯ୍ୟଟନ ଏବଂ ଜଳସେଚନ ପ୍ରକଳ୍ପ ରହିଛି। ପରେ ପ୍ରଧାନମନ୍ତ୍ରୀ ଦୁଇଦିନିଆ ପଶ୍ଚିମବଙ୍ଗ ଗସ୍ତ କରିବେ। ହୁଗୁଳିର ତାରକେଶ୍ୱରଠାରେ ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗ ଦିବସ କାର୍ଯ୍ୟକ୍ରମରେ ଯୋଗଦେଇ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର 23ତମ କିସ୍ତି ପ୍ରଦାନ କରିବେ। ଏହି ଯୋଜନାରେ 9,44,00,000 କୃଷକ ପରିବାରକୁ 18,880 କୋଟିରୁ ଅଧିକ ଟଙ୍କା ବ୍ୟାଙ୍କ ଆକାଉଣ୍ଟ ଜରିଆରେ ପ୍ରଦାନ କରାଯିବ। ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗରେ ଫସଲ ବୀମା ଯୋଜନା ଏଗ୍ରିଷ୍ଟାକ୍ ଏବଂ ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନାର ଶୁଭାରମ୍ଭ କରିବେ। ରବିବାର ଦିନ ପ୍ରଧାନମନ୍ତ୍ରୀ କୋଲକାତାରେ 2ଦଶ ଆନ୍ତର୍ଜାତିକ ଯୋଗ ଦିବସ ସମାରୋହରେ ଅଂଶଗ୍ରହଣ କରିବେ। ସେହିଦିନ ପ୍ରଧାନମନ୍ତ୍ରୀ ସ୍ୱଦେଶୀ ନିର୍ମିତ ନୌଜାହାଜ ଆଇଏନ୍ଏସ୍ ଦୁନାଗିରି, ସଂଶୋଧକ ଏବଂ ଆଗ୍ରେକୁ ଶ୍ୟାମାପ୍ରସାଦ ମୁଖାର୍ଜୀ ବନ୍ଦରରୁ ଲୋକାର୍ପଣ କରିବେ। ଆନ୍ତର୍ଜାତିକ ଯୋଗ ଦିବସ ପାଳନ ଅବସରରେ ନୂଆଦିଲ୍ଲୀସ୍ଥିତ ଆକାଶବାଣୀ ମୁଖ୍ୟାଳୟରେ ସ୍ୱତନ୍ତ୍ର ଯୋଗ ଅଧିବେଶନ ଆୟୋଜନ ହେବ। ଆକାଶବାଣୀର କର୍ମଚାରୀଙ୍କ ଲାଗି ହେବାକୁ ଥିବା ଯୋଗ ଅଧିବେଶନରେ ମୋରାରଜୀ ଦେଶାଇ ଜାତୀୟ ଯୋଗ ପ୍ରତିଷ୍ଠାନର ପ୍ରଶିକ୍ଷିକା ଶ୍ରୁତି ଅଗ୍ରୱାଲ ବିଭିନ୍ନ ଯୋଗାସନ ସମ୍ପର୍କରେ ପ୍ରଶିକ୍ଷଣ ଦେବେ। ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ରକ୍ଷା ସମ୍ପର୍କିତ ସଚେତନତା ସୃଷ୍ଟି ଲାଗି ପ୍ରତ୍ୟେକ ବର୍ଷ ଜୁନ୍ 21 ତାରିଖରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ରାନ୍ସ ଏବଂ ସ୍ଲୋଭାକିଆ ଗସ୍ତ ଶେଷ କରିଛନ୍ତି। ଫ୍ରାନ୍ସ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଏଭିଆନ୍ରେ G7 ଶିଖର ସମ୍ମିଳନୀରେ ଯୋଗ ଦେଇଥିଲେ। ଏହି ସମ୍ମିଳନୀ କାଳରେ ପ୍ରଧାନମନ୍ତ୍ରୀ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଜର୍ମାନ ଚାନ୍ସେଲର ଫ୍ରେଡ୍ରିଚ୍ ମର୍ଜ, ବ୍ରିଟିଶ ପ୍ରଧାନମନ୍ତ୍ରୀ କିର୍ ଷ୍ଟାର୍ମର୍ ଏବଂ ୟୁଏଇ ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନହ୍ୟାନ୍ଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ଙ୍କ ସହ ମିଳିତ ଭାବେ ଭାରତ ଇନୋଭେଟର୍ସ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ସ୍ଲୋଭାକିଆ ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ମୋଦି ସେଠାକାର ରାଷ୍ଟ୍ରପତି ପିଟର୍ पेलग्रीनिंग सह साक्षात आलोचना करते स्लोवाकिया राष्ट्रपति प्रधानमंत्री नरेन्द्र मोदी को सर्वोच्च सम्मान स्वरूप दि अर्डर अफ दि ह्वाइट डबल क्रॉस फर्स्ट क्लास रे सम्मानित करते।

0: ଯାଇଥିବାବେଳେ ଏଭଳି ପ୍ରତିବନ୍ଧକର ଆବଶ୍ୟକତା ନାହିଁ। ସୂଚନା ଅନୁଯାୟୀ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏର ପ୍ରସ୍ତାବ ଅନୁଯାୟୀ ଆସନ୍ତା 22 ତାରିଖ ପର୍ଯ୍ୟନ୍ତ ଟେଲିଗ୍ରାମକୁ ଭାରତରେ ବନ୍ଦ ରଖିବା ଲାଗି ନିଷ୍ପତ୍ତି ନେଇଥିଲେ। ଗତମାସ 12 ତାରିଖର ନିଟ୍ ୟୁଜି ପ୍ରବେଶିକା ପରୀକ୍ଷାକୁ ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗରେ ବାତିଲ କରାଯାଇଥିଲା। ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି ଏନ୍ଟିଏ ନିଟ୍ ୟୁଜି ପୁନଃ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ଅଫିସିଆଲ ହ୍ୱାଟ୍ସଆପ୍ ଚ୍ୟାନେଲ୍ ଆରମ୍ଭ କରିଛି। ଏନ୍ଟିଏ ପକ୍ଷରୁ କୁହାଯାଇଛି ସମସ୍ତ ଅଫିସିଆଲ ଯୋଗାଯୋଗ ଏହି ଆକାଉଣ୍ଟ ନମ୍ବର ହେଉଛି 9178279802877। ଏନ୍ଟିଏରୁ ଆସିଥିବା କୌଣସି ବାର୍ତ୍ତା ଉପରେ ବିଶ୍ୱାସ କରିବା ପୂର୍ବରୁ ବ୍ଲୁ ଭେରିଫିକେସନ ଠିକ୍ ଚିହ୍ନ ଏବଂ ଏନ୍ଟିଏ ନାମ ଯାଞ୍ଚ କରିନେବାକୁ ପରୀକ୍ଷାର୍ଥୀମାନଙ୍କୁ କୁହାଯାଇଛି। ଯେଉଁ ପ୍ରାର୍ଥୀମାନେ ଜୁନ୍ 21 ପୁନଃ ନିଟ୍ ପରୀକ୍ଷା ପାଇଁ ଆଡ୍ମିଟ୍ କାର୍ଡ ଡାଉନ୍ଲୋଡ୍ କରିସାରିଛନ୍ତି ସେମାନଙ୍କୁ ପୁଣି ଥରେ ଡାଉନ୍ଲୋଡ୍ କରିବାକୁ ପଡ଼ିବ ନାହିଁ। ଏନ୍ଟିଏ ପକ୍ଷରୁ କୁହାଯାଇଛି ଆଡ୍ମିଟ୍ କାର୍ଡ ଡାଉନ୍ଲୋଡ୍ କରିନଥିବା ଛାତ୍ରଛାତ୍ରୀମାନଙ୍କୁ ଏସ୍ଏମ୍ଏସ୍ ଓ ଇମେଲ୍ ଜରିଆରେ ବାର୍ତ୍ତା ପଠାଯାଇଛି। ମେ 3 ତାରିଖ ନିଟ୍ ପରୀକ୍ଷା ପାଇଁ ଜାରି କରାଯାଇଥିବା ଆଡ୍ମିଟ୍ କାର୍ଡ ପୁନଃ ନିଟ୍ ପରୀକ୍ଷାରେ ବ୍ୟବହାର ହୋଇପାରିବ ନାହିଁ ବୋଲି ଏନ୍ଟିଏ ପକ୍ଷରୁ କୁହାଯାଇଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ଦେଶର ପ୍ରତ୍ୟେକ ନାଗରିକଙ୍କ ପାଇଁ ସମ୍ଭିଧାନ ପ୍ରଦତ୍ତ ଅଧିକାର ହାସଲ ନିମନ୍ତେ ଫୌଜଦାରୀ ନ୍ୟାୟ ବ୍ୟବସ୍ଥାକୁ ଉପଯୁକ୍ତ ମାଧ୍ୟମ କରିବାର ସମୟ ଉପନୀତ ହୋଇଛି। ଆଜି ନୂଆଦିଲ୍ଲୀରେ 26ତମ ଅଖିଳ ଭାରତୀୟ ଫିଙ୍ଗର ପ୍ରିଣ୍ଟ ସମ୍ମିଳନୀରେ ଉଦ୍ବୋଧନ ଦେଇ ଶ୍ରୀ ଶାହା କହିଛନ୍ତି ସମସାମୟିକ ଆବଶ୍ୟକତା ପୂରଣ କରିବା ପାଇଁ ବିଭିନ୍ନ ସ୍ତରରେ ପଦକ୍ଷେପ ଗ୍ରହଣ କରାଯାଉଛି। ଜାତୀୟ ସ୍ୱୟଂଚାଳିତ ଫିଙ୍ଗର ପ୍ରିଣ୍ଟ ପ୍ରଣାଳୀ ନାଫିସ୍ ବିଷୟରେ ଶ୍ରୀ ଶାହା କହିଛନ୍ତି ଏଭଳି ଅନେକ ଜଟିଳ ମାମଲା ରହିଛି ଯେଉଁଠାରେ ଫିଙ୍ଗର ପ୍ରିଣ୍ଟ ଚିହ୍ନଟ ପ୍ରଣାଳୀ ବ୍ୟବସ୍ଥା ସମାଧାନ ଦିଗରେ ସହାୟକ ହୋଇଛି। ସେ କହିଛନ୍ତି ଏହି ପ୍ରଣାଳୀ କେବଳ ଅପରାଧୀମାନଙ୍କୁ ଠାବ କରିବା ଲାଗି ବ୍ୟବହାର କରାନଯାଇ ଅନ୍ୟାନ୍ୟ କ୍ଷେତ୍ରକୁ ବିସ୍ତାର କରାଯିବା ଆବଶ୍ୟକ।
1: अगस्त 2019 से हमने एक अभियान शुरू किया था आपराधिक न्याय प्रणाली के कानूनों में आमूलचूर परिवर्तन उसको समय अनुकूल बनाना आधुनिक विज्ञान और तकनीक को इसका एक महत्वपूर्ण अंग बनाना और एफआईआर को लॉजिकल एंड तक अपराधी को सजा कराने तक 3 साल तक पहुंचाना। मुझे आनंद है कि हम 7 साल की यात्रा में एक काम को पूरा कर पाए।
0: ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଦିନିକିଆ ବିହାର ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ସେଠାରେ ପାଟନା ଏବଂ ଛପରାରେ କେତେକ କାର୍ଯ୍ୟକ୍ରମରେ ଯୋଗଦେବେ। ପାଟନାସ୍ଥିତ ସଫ୍ଟୱେୟାର ଟେକ୍ନୋଲୋଜି ପାର୍କସ୍ ଅଫ୍ ଇଣ୍ଡିଆ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ ଛପରା ରେଳ ଷ୍ଟେସନରୁ ଛପରା ଦିଲ୍ଲୀ ଏକ୍ସପ୍ରେସ୍ ଟ୍ରେନ୍ର ଶୁଭାରମ୍ଭ କରିବେ। ଏହି ଅବସରରେ ଶ୍ରୀ ବୈଷ୍ଣବ ମାଉ ଦିଲ୍ଲୀ ଏକ୍ସପ୍ରେସ୍ ଏବଂ ଦୋରିଘାଟ ଔନାରିହା ରେଳସେବାକୁ ବାରାଣାସୀ ପର୍ଯ୍ୟନ୍ତ ଚଳାଚଳର ଆଭାସ ଜରିଆରେ ଉଦ୍ଘାଟନ କରିବେ। କାର୍ଯ୍ୟକ୍ରମରେ ବିହାର ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଉପସ୍ଥିତ ରହିବେ। ପରେ ଶ୍ରୀ ବୈଷ୍ଣବ ମରୋହରଠାରେ ରେଳ ଇଞ୍ଜିନ୍ ଫ୍ୟାକ୍ଟ୍ରି ପରିଦର୍ଶନ କରିବେ। ଫିଫା ବିଶ୍ୱକପ୍ରେ ଗୁଡାଲା ଜାରା ଷ୍ଟାଡିୟମରେ ଅନୁଷ୍ଠିତ ଏକ ମ୍ୟାଚ୍ରେ ମେକ୍ସିକୋ ଦକ୍ଷିଣ କୋରିଆକୁ 1-0 ପରାସ୍ତ କରିଛି। ଏହି ବିଜୟ ସହ ପ୍ରଥମ ଦଳ ଭାବେ ମେକ୍ସିକୋ 32 ରାଉଣ୍ଡ ବିଶିଷ୍ଟ ନକ୍ଆଉଟ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ମୁଖ୍ୟ ସମ୍ବାଦ ପୁଣିଥରେ। ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆସନ୍ତାକାଲି ରାଷ୍ଟ୍ରପତିଙ୍କ ସହ କାର୍ଯ୍ୟକ୍ରମରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପଶ୍ଚିମବଙ୍ଗ ଗସ୍ତ କରି ଆସନ୍ତାକାଲି ପିଏମ୍ କିଷାନ ସମ୍ମାନ ନିଧିର 23ତମ କିସ୍ତି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ ଏବଂ ନିଟ୍ ପୁନଃ ପ୍ରବେଶିକା ପରୀକ୍ଷା ସମୟରେ ସାମାଜିକ ଗଣମାଧ୍ୟମ ଆପ୍ ଟେଲିଗ୍ରାମ ଉପରେ କେନ୍ଦ୍ର ସରକାରଙ୍କ ପ୍ରତିବନ୍ଧକକୁ ଯଥାର୍ଥ କହିଲେ ଦିଲ୍ଲୀ ହାଇକୋର୍ଟ। ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ହ୍ୱାଟ୍ସଆପ୍ ଚ୍ୟାନେଲ ଆରମ୍ଭ କଲା ଏନ୍ଟିଏ। ସମ୍ବାଦ ଶେଷ ହେଲା।
2: Good afternoon. This is Akashvani and I am Valsa Williams with the midday news. The headlines. Prime Minister Narendra Modi concludes successful 5-day historic visit to France and Slovakia. Prime Minister Modi to disburse incentives worth 2,400 crore rupees under Pradhan Mantri Vikasit Bharat Rozgar Yojana in New Delhi today. President Draupadi Murmu says India on track to eliminate sickle cell disease well before 2047 target. Delhi High Court upholds centre's temporary curbs on Telegram ahead of NEET UG 2026 re-examination. India calls Indus Waters Treaty outdated at UN Human Rights Council, also slams Pakistan for sponsoring terrorism. And Mexico becomes first team to qualify for FIFA World Cup round of 32, defeating South Korea 1-0. Prime Minister Narendra Modi has concluded his successful 5-day historic visit to France and Slovakia. During his visit to France, the Prime Minister attended the G7 summit in Evian. He also participated in

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ
1: ନମସ୍କାର ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ ମୁଖ୍ୟ ସମ୍ବାଦ ଆଜିଠାରୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ମୟୂରଭଞ୍ଜ ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପର କରିବେ ଉଦ୍ଘାଟନ ନୂଆଦିଲ୍ଲୀଠାରେ ଆଜି ପିଏମ୍ ବିକଶିତ ଭାରତ ରୋଜଗାର ଯୋଜନା ଅଧୀନରେ 2400 କୋଟି ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ ରାଜ୍ୟର ବିଭିନ୍ନ କଲେଜରେ ସ୍ନାତକରେ ନାମଲେଖା ପାଇଁ ସିଟ୍ ସଂଖ୍ୟା ବୃଦ୍ଧି ଏବଂ ରକ୍ତହୀନତାର କାରଣ ଓ ନିରାକରଣ ଉପରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ରକ୍ତ ଶିକୁଳି ଦିବସ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଅପରାହ୍ନରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଗସ୍ତ ସମୟରେ ରାଷ୍ଟ୍ରପତି ମୟୂରଭଞ୍ଜ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି କୁସୁମୀ ବ୍ଲକ ଅନ୍ତର୍ଗତ 113 ଖଣି ପ୍ରଭାବିତ ଗ୍ରାମରେ ଏକ ବୃହତ୍ ଗ୍ରାମୀଣ ପାଇପ୍ ଜଳ ଯୋଗାଣ ପ୍ରକଳ୍ପର ଉଦ୍ଘାଟନ କରିବେ ଏହାବ୍ୟତୀତ ହାଟବଦ୍ରାଠାରେ ବ୍ରହ୍ମକୁମାରୀ ସଂସ୍ଥା ପକ୍ଷରୁ ମାତୃଶକ୍ତି ଭବନ ଏକ ସ୍ୱତନ୍ତ୍ର ସର୍କିଟ୍ ହାଉସ୍ ଏବଂ ରାଇରଙ୍ଗପୁରରେ ନବନିର୍ମିତ ପୁଲିସ୍ ଜିଲ୍ଲାର ମଧ୍ୟ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସି ପହଞ୍ଚିବା ପରେ ପାହାଡ଼ପୁରଠାରେ ରାଷ୍ଟ୍ରପତିଙ୍କ ସହ ଏକ ସାଧାରଣ ସଭାରେ ଯୋଗଦେଇ ରାଜ୍ୟର ବିକାଶ ପାଇଁ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ରାଜ୍ୟ ସରକାରଙ୍କ 2 ବର୍ଷ ପୂରଣ ଅବସରରେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ ଏହି ଅବସରରେ 47,600 କୋଟି ଟଙ୍କାରୁ ଅଧିକ ବ୍ୟୟରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ ପ୍ରଧାନମନ୍ତ୍ରୀ ସେଠାରେ ଏକ ଜନସମାବେଶକୁ ମଧ୍ୟ ସମ୍ବୋଧିତ କରିବେ ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ଶକ୍ତି ଶିଳ୍ପ ଭିତ୍ତିଭୂମି ସଡ଼କ ଯୋଗାଯୋଗ ପାନୀୟ ଜଳ ସ୍ୱାସ୍ଥ୍ୟ ଶିକ୍ଷା ପର୍ଯ୍ୟଟନ ଆଦି ବିଭିନ୍ନ କ୍ଷେତ୍ର ସାମିଲ ରହିଛି ଏଥିସହ ଭୁବନେଶ୍ୱରରେ 300 ଟିପିଡି କ୍ଷମତା ବିଶିଷ୍ଟ କଠିନ ବର୍ଜ୍ୟବସ୍ତୁ ଆଧାରିତ ବାୟୋଗ୍ୟାସ୍ ପ୍ଲାଣ୍ଟ କଟକ ଓ ଭୁବନେଶ୍ୱରକୁ ସଂଯୋଗ କରୁଥିବା କାଠଯୋଡ଼ି ନଦୀ ସେତୁ ବୌଦ୍ଧ ଜିଲ୍ଲାର ଢାଳପୁର ହରଭଙ୍ଗା ସଡ଼କର ପ୍ରଶସ୍ତୀକରଣ ଓ ସୁଦୃଢ଼ୀକରଣ ଆଦି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରାଯିବ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର 300 ଶଯ୍ୟା ବିଶିଷ୍ଟ ନୂତନ ଭବନ ରାଜ୍ୟର ବିଭିନ୍ନ ଜିଲ୍ଲାରେ 24 ଅଟଳ ବସ୍ଷ୍ଟାଣ୍ଡ 9 ସ୍ୱୟଂଚାଳିତ ପରୀକ୍ଷଣ କେନ୍ଦ୍ରର ଉଦ୍ଘାଟନ କରାଯିବାର କାର୍ଯ୍ୟକ୍ରମ ରହିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅପରାହ୍ନରେ ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ପିଏମ୍ ଭିଭିଆର୍ୱାଇ ଅଧୀନରେ ପ୍ରାୟ 2400 କୋଟି ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିବେ ଦେଶବ୍ୟାପୀ ଅଦ୍ୟାବଧି ଏହି ଯୋଜନା ଅନ୍ତର୍ଗତ 15 ଲକ୍ଷ ହିତାଧିକାରୀଙ୍କୁ ନିଯୁକ୍ତି ସହାୟତା ମିଳିପାରିଛି ଯୋଜନାରେ କର୍ମକ୍ଷେତ୍ରରେ ପ୍ରବେଶ କରୁଥିବା ନୂତନ କର୍ମଚାରୀମାନଙ୍କୁ ସହାୟତା ପ୍ରଦାନ କରିବା ପାଇଁ 15,000 ଟଙ୍କା ପର୍ଯ୍ୟନ୍ତ ପ୍ରୋତ୍ସାହନ ରାଶି ମିଳିବ ପ୍ରତ୍ୟେକ ଅତିରିକ୍ତ ନିଯୁକ୍ତି ଉପରେ ନିଯୁକ୍ତିଦାତାଙ୍କୁ 3,000 ଟଙ୍କା ପର୍ଯ୍ୟନ୍ତ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଶ୍ରମ ନିୟୋଜନ ରାଷ୍ଟ୍ରମନ୍ତ୍ରୀ ସୁଶ୍ରୀ ଶୋଭା କରନ୍ଦଲାଜେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ଦେଶରେ ରୋଜଗାର ସୃଷ୍ଟିକୁ ସମର୍ଥନ ତଥା ରୋଜଗାର କ୍ଷମତା ବୃଦ୍ଧି କରିବା ଲକ୍ଷ୍ୟ ନେଇ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ଦେଶରେ କାର୍ଯ୍ୟକାରୀ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପିଏମ୍ କିଷାନ ଯୋଜନାର 23ତମ କିସ୍ତି ପ୍ରଦାନ କରିବେ ପଶ୍ଚିମବଙ୍ଗ ହୁଗୁଳି ଜିଲ୍ଲାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଶ୍ରୀ ମୋଦି ଦେଶର 9,44,00,000ରୁ ଅଧିକ କୃଷକଙ୍କ ବ୍ୟାଙ୍କ ଖାତାକୁ 18,880 କୋଟି ଟଙ୍କା ସିଧାସଳଖ ପ୍ରଦାନ କରିବେ 2019 ଏହି ଯୋଜନାରେ ବର୍ତ୍ତମାନ ସୁଦ୍ଧା କୃଷକଙ୍କ ଜମାଖାତାକୁ ପ୍ରାୟ 4,50,000,000 କୋଟି ଟଙ୍କା ପ୍ରଦାନ କରାଯାଇଛି ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଉପଲକ୍ଷେ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକରେ ଜାତି ଜନଜାତି ସମ୍ବାଦ ବୈଠକ ଅନୁଷ୍ଠିତ ହୋଇଯାଇଛି ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି ଅନୁସୂଚିତ ଜାତି ଉନ୍ନୟନ ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗର ବିଭିନ୍ନ ଅଭିଯାନ ସମ୍ପର୍କରେ ଆଲୋଚନା ହୋଇଥିଲା ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ରାଜ୍ୟର ବିଭିନ୍ନ କଲେଜ

0: स्नातकरे नामलेखा पाई उच्च शिक्षा विभाग पक्षरु सीट संख्या वृद्धि करा जायछि। चलित शिक्षा वर्षरे मोट 10,372 सीट वृद्धि पाई विभाग पक्षरु निष्पत्ति निया जायछि। विभिन्न शिक्षानुष्ठानरे किछि निर्दिष्ट विषयरे नामलेखा पाई छात्रछात्रींको चाहिदाकु दृष्टि रखि एही विज्ञप्ति प्रकाश पाइछि। वर्धित सीट संख्या साम्स पोर्टालले अपडेट करा जायछि। राज्य सरकारी विश्वविद्यालय गुडीकरे 1,216 सीट एवं सरकारी कॉलेजरे 4,684 सीट को वृद्धि करा जायछि। सेहिभळी 488 वर्ग अनुदान प्राप्त कॉलेज रे 3,416 सीट, 662 वर्ग अनुदान प्राप्त कॉलेज रे 1,056 सीट वृद्धि पाइथिबा नै सूचना मिलिछि। ସମ୍ବଲପୁର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାରେ ଦେବଦେବ ମହାଦେବ ଏବଂ ମା ପାର୍ବତୀଙ୍କ ବିବାହ ସମ୍ପନ୍ନ ହୋଇଛି। ଶୀତଳଷଷ୍ଠୀର ମୁଖ୍ୟ ଆକର୍ଷଣ ନନ୍ଦପଡ଼ାର ବମ୍ବରାଡ଼ ବାଲୁଙ୍କେଶ୍ୱର ବାବା, ଝାଡ଼ୁଆପଡ଼ାର ଲୋକନାଥ ବାବା, ମୁଦିପଡ଼ାର ଯାଜ୍ଞେଶ୍ୱର ବାବାଙ୍କ ସମେତ ବଡ଼ବଜାର ଶୀତଳେଶ୍ୱର ବାବାଙ୍କ ଶୋଭାଯାତ୍ରା ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ଜନସମାଗମ ଦେଖିବାକୁ ମିଳିଥିଲା। ଆଜି ରାତିରେ ଶିବ ପାର୍ବତୀଙ୍କ ମହାଆଳତୀ ପରେ ନଗର ଭ୍ରମଣ କରି ଯୁଗଳ ଦର୍ଶନ ଦେବେ। ଶୋଭାଯାତ୍ରା ଆଜି ରାତିରୁ ବାହାରି ଆସନ୍ତାକାଲି ଅପରାହ୍ନ 4 ପର୍ଯ୍ୟନ୍ତ ଚାଲିବ। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ପାଟି ଶୀତଳଷଷ୍ଠୀ ଅବସରରେ ଶୁଭେଚ୍ଛା ଜଣାଇ କହିଛନ୍ତି, ମହାଦେବଙ୍କ କୃପାରୁ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି ଓ ସମୃଦ୍ଧିରେ ପରିପୂର୍ଣ୍ଣ ହେଉ। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ଏହି ଅବସରରେ କହିଛନ୍ତି, ଶୀତଳଷଷ୍ଠୀ ଉତ୍ସବ ଆମ ଆଧ୍ୟାତ୍ମିକ ଚେତନା ଓ ସାଂସ୍କୃତିକ ଗୌରବର ଏକ ଅନନ୍ୟ ପ୍ରତୀକ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୀତଳଷଷ୍ଠୀର ଶୁଭେଚ୍ଛା ଜଣାଇ ରାଜ୍ୟବାସୀଙ୍କ ସୁଖ ଶାନ୍ତି କାମନା କରିଛନ୍ତି। ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଚାନ୍ଦବାଲି, ଧାମରା ଓ ବାସୁଦେବପୁର ସମେତ 100 ଉର୍ଦ୍ଧ୍ୱ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀଠାରେ ବିପର୍ଯ୍ୟୟର ମୁକାବିଲା ପାଇଁ ମକ୍ଡ୍ରିଲ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅଗ୍ନିଶମ ଓ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ତାଲିମ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଗ୍ରାମବାସୀଙ୍କୁ ଭୟଭୀତ ନ ହୋଇ ସାହସର ସହିତ ବିପର୍ଯ୍ୟୟର ମୁକାବିଲା ପାଇଁ ପରାମର୍ଶ ଦେଇଛନ୍ତି। ଦେବଗଡ଼ ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷରେ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ଓ ବାତ୍ୟା ପରିସ୍ଥିତିର ମୁକାବିଲା ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ ବୈଠକରେ ଯୋଗଦେଇ ବିଭିନ୍ନ ବିଭାଗର ପ୍ରସ୍ତୁତି ଉପରେ ଆଲୋଚନା କରିଥିଲେ। ନିଟ୍ ୟୁଜି ପୂର୍ଣ୍ଣ ପରୀକ୍ଷାରେ ଅଂଶଗ୍ରହଣ କରିଥିବା ପରୀକ୍ଷାର୍ଥୀଙ୍କ ସୁବିଧା ନିମନ୍ତେ ରାୟଗଡ଼ା ଜିଲ୍ଲାରେ ମାଗଣା ବସ୍ ସେବାର ବ୍ୟବସ୍ଥା କରାଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି। ନିର୍ଦ୍ଧାରିତ ସମୟସୂଚୀ ଅନୁଯାୟୀ ଗୁଣୁପୁର, ପଦ୍ମପୁର, କୋଲନରା, କାଶୀପୁର ଓ ମୁନିଗୁଡ଼ାରୁ ସକାଳ 7-8 ମଧ୍ୟରେ ବସ୍ ଛାଡ଼ିବ ଏବଂ ପରୀକ୍ଷା ଶେଷ ହେବାର 30 ପରେ ସମସ୍ତ ବସ୍ ସମ୍ପୃକ୍ତ ଅଞ୍ଚଳକୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ରାୟଗଡ଼ା ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ ଆଜି ଜିଲ୍ଲା ପୌରାଞ୍ଚଳ ପରିଦର୍ଶନ କରି ଏସ୍ଆଇଆର୍ ଫର୍ମ ପୂରଣ ଏବଂ ଡିଜିଟାଇଜେସନ୍ ପ୍ରକ୍ରିୟାର ଅଗ୍ରଗତି ସମୀକ୍ଷା କରିଛନ୍ତି। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏସ୍ଆଇଆର୍ ପ୍ରକ୍ରିୟାକୁ ସମ୍ପନ୍ନ କରିବା ପାଇଁ ଜିଲ୍ଲାପାଳ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ରକ୍ତହୀନତାର କାରଣ ଓ ନିରାକରଣ ପ୍ରତି ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ ସିକିଲ୍ ସେଲ୍ ବା ରକ୍ତ ଶିକୁଳି ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି, ଜୀବନ ରକ୍ଷା ବ୍ୟବଧାନକୁ ହ୍ରାସ କରିବା, ରକ୍ତ ଶିକୁଳି ଯତ୍ନରେ ସମାନତା। ଏହି ରୋଗରେ ଲାଲ ରକ୍ତକଣିକା ସାଧାରଣ ଆକୃତି ପରିବର୍ତ୍ତେ ଶିକୁଳି ଆକୃତି ଧାରଣ କରିଥାଏ, ଫଳରେ ଶରୀରର ବିଭିନ୍ନ ଅଙ୍ଗକୁ ରକ୍ତ ଅମ୍ଳଜାନର ସ୍ୱାଭାବିକ ପ୍ରବାହ ବାଧାପ୍ରାପ୍ତ ହୁଏ। ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟା ଉପୁଜିଥାଏ। ରକ୍ତ ଶିକୁଳିର ନିରାକରଣ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ସ୍କ୍ରିନିଂ, ସଚେତନତା ସୃଷ୍ଟି ଓ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି। ବିଶେଷକରି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଏହି ରୋଗର ଚିହ୍ନଟ ଓ ପରିଚାଳନା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ରକ୍ତହୀନତା ସମ୍ପର୍କରେ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିଟାଲର ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡା ଆକାଶବାଣୀକୁ ପ୍ରତିକ୍ରିୟାରେ କହିଛନ୍ତି,
1: ରୋଗ ବା ରକ୍ତ ଶିକୁଳି ରୋଗ ଏମିତି ଗୋଟେ ରୋଗ ଯୋଉଥିରେ କି ଆର୍ବିସି ବା ଲୋହିତ ରକ୍ତ କଣିକା ଗୋଟେ ତା ଭଳି ବଙ୍କା ଆକୃତିର ହୋଇଯାଏ। ଏହା ଗୋଟେ ଜେନେଟିକ ଡିଫେକ୍ଟ ଯୋଉଥିରେ କି ଆମର ଯୋଉ ଡିଏନ୍ଏ ରେ ଏମିନୋ ଏସିଡ୍ ସିକ୍ୱେନ୍ସ ଚେଞ୍ଜ ହେଇଯାଇଥାଏ, ଆଉ ଏଇ ଡିଜିଜ୍ ଫ୍ୟାମିଲିରେ ବାପା ମାଙ୍କଠୁ ପିଲାମାନଙ୍କୁ ହେବାର ସମ୍ଭାବନା ଥାଏ। ତ ଯଦି ବାହାଘର ବେଳେ ଆମେ ରକ୍ତ ପରୀକ୍ଷା କରିବା ହୁଏତ ଏଇ ରୋଗକୁ ନିୟନ୍ତ୍ରଣ କରିବା ସମ୍ଭବ ହେଇପାରିବ।
0: ନବରଙ୍ଗପୁର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ରକ୍ତ ଶିକୁଳି ରୋଗର କାରଣ ଓ ନିରାକରଣ ସମ୍ପର୍କରେ ଆଲୋଚନା ହୋଇଯାଇଛି। ଜିଲ୍ଲାରେ 2,968 ଜଣ ରୋଗୀଙ୍କୁ ଚିହ୍ନଟ କରାଯାଇଛି। ପାଣିପାଗ, ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। କାଳବୈଶାଖୀ ପ୍ରଭାବରେ ଆଗାମୀ 24 ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅନ୍ୟପକ୍ଷରେ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ହ୍ରାସ ପାଇଥିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ମୁଖ୍ୟ ସମ୍ବାଦ ପୁଣିଥରେ, ଆଜିଠାରୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି।

ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପର କରିବେ ଉଦ୍ଘାଟନ। ନୂଆଦିଲ୍ଲୀଠାରେ ଆଜି ପିଏମ୍ ବିକଶିତ ଭାରତ ରୋଜଗାର ଯୋଜନା ଅଧୀନରେ 2400 କୋଟି ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ। ରାଜ୍ୟର ବିଭିନ୍ନ କଲେଜରେ ସ୍ନାତକରେ ନାମଲେଖା ପାଇଁ ସିଟ୍ ସଂଖ୍ୟା ବୃଦ୍ଧି ଏବଂ ରକ୍ତହୀନତାର କାରଣ ଓ ନିରାକରଣ ଉପରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ରକ୍ତ ଶିକୁଳି ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଆପଣମାନେ ଏହି କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ଦିଲ୍ଲୀରୁ, ଆକାଶବାଣୀ ବଲାଙ୍ଗୀର। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି FM ବ୍ୟାଣ୍ଡ 101.9 MHz ଯୋଗେ। ଏଥର ପ୍ରଚାର କରୁଛୁ ଆଞ୍ଚଳିକ ଗୀତ।

ଗୀତଟିକୁ ଲେଖିଛନ୍ତି ପ୍ରହଲ୍ଲାଦ ନାୟକ, କଣ୍ଠଦାନ କରିଛନ୍ତି ସନ୍ତୋଷ କୁମାର ମିଶ୍ରା।

0: ଅପହଞ୍ଚ ଜାଗାରେ ପହଞ୍ଚେ ଆକାଶବାଣୀ, ଏଇ ତାର ସ୍ୱାତନ୍ତ୍ର୍ୟର କାହାଣୀ।
1: ଖରାଦିନେ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ।
2: ଅଂଶୁଘାତର ଲକ୍ଷଣ ଗୁଡ଼ିକ ହେଉଛି ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଅଚେତ ହେବା କିମ୍ବା ବାତ ମାରିବା।
1: ଅଂଶୁଘାତ ନିମନ୍ତେ ପୂର୍ବ ସତର୍କତା ଗୁଡ଼ିକ ହେଉଛି ସକାଳେ କିମ୍ବା ଉପର ବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ। ହାଲୁକା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ।
2: ଅଂଶୁଘାତର ପ୍ରତିକାର ଗୁଡ଼ିକ ହେଉଛି ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ORS କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଆନ୍ତୁ। ପୋଷାକ ଗୁଡ଼ିକୁ ଯଥାସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡକୁ ଧୋଇ ଦିଅନ୍ତୁ ଏବଂ ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର କିମ୍ବା ଏସି ପବନରେ ଶୁଆଇ ଦିଅନ୍ତୁ। ଅବସ୍ଥାରେ ଉନ୍ନତି ନ ହେଲେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାନ୍ତୁ କିମ୍ବା ଆମ୍ବୁଲାନ୍ସ ଡାକନ୍ତୁ।
1: ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ରହିଥାଏ।
2: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।
3: यार कोई ऐसी लाइफ इंश्योरेंस पॉलिसी बताओ जिसमें कम प्रीमियम हो, बोनस भी अच्छा मिले और भरोसे वाला भी हो।
4: TLI है ना?
5: सरकारी कर्मचारी के साथ साथ सभी प्रोफेशनल, ग्रेजुएट और डिप्लोमा होल्डर्स ले सकते हैं PLI पॉलिसी का फायदा और साथ में पोस्टल डिपार्टमेंट का भरोसा भी। अपने नजदीकी पोस्ट ऑफिस से आज ही संपर्क करें या लॉग इन करें indiapost.gov.in पर।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ଦେଶରେ ଯୁବଗୋଷ୍ଠୀଙ୍କୁ ସୁଯୋଗ ଏବଂ ରୋଜଗାର ସୃଷ୍ଟିକୁ ଏକ ଅଭିଯାନରେ ପରିଣତ କରାଯାଇଛି କହିଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନାରେ 2400 କୋଟି ଟଙ୍କାର ପ୍ରୋତ୍ସାହନ ରାଶି କଲେ ପ୍ରଦାନ। ମୟୂରଭଞ୍ଜରେ ପହଞ୍ଚି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି ରାଷ୍ଟ୍ରପତି। ଶୀତଳଷଷ୍ଠୀ ଯାତ୍ରାରେ ଆଜି ରାତିରେ ଯୁଗଳ ଦର୍ଶନ ଦେବେ ଦେବଦମ୍ପତି। ଏବଂ ରାଜ୍ୟରେ ମୌସୁମୀ ବାୟୁ ସକ୍ରିୟ, ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା।

0: ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା PMVBRY ନୂତନ ଭାରତର ପରିଚୟ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରାୟ 2,400 କୋଟି ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରି ଶ୍ରୀ ମୋଦି କହିଛନ୍ତି, ଯୋଜନା ଅଧୀନରେ ପ୍ରାୟ 17 ଲକ୍ଷ ଚାକିରି ସୃଷ୍ଟି କରାଯାଇଛି। ଦେଶବ୍ୟାପୀ ଅଦ୍ୟାବଧି 20 ଲକ୍ଷ ଯୁବଗୋଷ୍ଠୀ ନିଜ ପ୍ରଥମ ଚାକିରିର 6 ମାସ ପୂରଣ କରିଛନ୍ତି। ଏହି ଅର୍ଥରାଶି ସେମାନଙ୍କ ଉଜ୍ଜଳ ଭବିଷ୍ୟତର ଅଭିବ୍ୟକ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
1: ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା କେ ସହଯୋଗ ଅବ ତକ କରିବ 17 ଲକ୍ଷ ଜବ୍ ସୃଜିତ ହୁଇ। ଫର୍ଷ୍ଟ ଟାଇମ୍ ଏମ୍ପ୍ଲୋଇଜ୍ କୋ ସୋସିଆଲ ସିକ୍ୟୁରିଟି କା କବଚ ବି ମିଳା। କରିବ 20 ଲକ୍ଷ ଯୁବା ଅପନି ପହଲି ନୌକରି କେ 6 ମହିନେ ପୁରେ ବି କରି 10 ଲକ୍ଷ ଯୁବା ସାଥିଓ କୋ ଅପନି ପହଲି ନୌକରି ମେ 6 ମହିନା ପୁରା କରନେ ପର ଇସ ଯୋଜନା କେ ତରକ ଉସକେ ଲାଭାର୍ଥ କେ ନାତେ ଇନ୍ସେଣ୍ଟିଭ ବି ମିଲ ଚୁକା ହେ।
0: ଦେଶରେ ଯୁବଗୋଷ୍ଠୀଙ୍କୁ ସୁଯୋଗ, ଉଦ୍ୟୋଗକୁ ପ୍ରୋତ୍ସାହନ ଏବଂ ରୋଜଗାର ନିର୍ମାଣକୁ ଏକ ଅଭିଯାନରେ ପରିଣତ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଗତ 12 ବର୍ଷ ମଧ୍ୟରେ ସରକାର ରୋଜଗାରର ସମସ୍ତ ପଥକୁ ମଜବୁତ କରିଛନ୍ତି। ଭିତ୍ତିଭୂମିରୁ ନବସୃଜନ, ବିନିର୍ମାଣରୁ ଡିଜିଟାଲ ଅର୍ଥନୀତି ଏବଂ ମହାକାଶରୁ ଷ୍ଟାର୍ଟଅପ୍ ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ରରେ ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି କରାଯାଇଛି। ଭୋକାଲ ଫର୍ ଲୋକାଲ ଏବଂ ଲୋକାଲରୁ ଗ୍ଲୋବାଲ ନେଇଯିବାର ଅଭିଯାନ ଦେଶରେ ରୋଜଗାର ଏବଂ ସ୍ୱରୋଜଗାରର ସୁଯୋଗ ଆଣିଦେଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
1: ପିଛିଲେ ଦଶକ ମେ ଡିଜିଟାଲ ଇକୋନୋମି ନେ ବି ଅବସରଙ୍କ ଏକ ନଇ ଦୁନିଆ ବନାଇ ହେ। ଗିଗ୍ ଇକୋନୋମି ହୋ, ପ୍ଲାଟଫର୍ମ ଇକୋନୋମି ହୋ, କଣ୍ଟେଣ୍ଟ କ୍ରିଏସନ ହୋ ୟା ଟେକ୍ନୋଲୋଜି ସର୍ଭିସେସ, ରୋଜଗାର କେ ନୟେ କ୍ଷେତ୍ର ତେଜି ସେ ଉଭର ରହେ। ଆଜ ଜିନ ଅବସରୋଁ କି କଳ୍ପନା ବି ମୁସ୍କିଲ ଥି ବେ କରୋଡୋ ୟୁବାଓଁ କି ଆୟ କା ମାଧ୍ୟମ ବନ ଚୁକେ।
0: ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ଅଧୀନରେ କେନ୍ଦ୍ର ସରକାର 2 ବର୍ଷ ମଧ୍ୟରେ 3.5 କୋଟିରୁ ଉର୍ଦ୍ଧ୍ୱ ନିଯୁକ୍ତି ସୃଷ୍ଟି ଲକ୍ଷ୍ୟ ରଖିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି 2 ଦିନିଆ ଓଡ଼ିଶା ଗସ୍ତରେ ଆସି ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରଠାରେ ପହଞ୍ଚିଛନ୍ତି। ରାଷ୍ଟ୍ରପତି ବର୍ତ୍ତମାନ ରାଇରଙ୍ଗପୁର ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରର ସୁବିଧା ସମ୍ପର୍କରେ ଅବଗତ ହେଉଛନ୍ତି। ଆଉ କିଛି ସମୟ ପରେ ରାଷ୍ଟ୍ରପତି ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ। ରାଷ୍ଟ୍ରପତି କୁସୁମୀ ବ୍ଲକ ଅନ୍ତର୍ଗତ 113 ଖଣି ପ୍ରଭାବିତ ଗ୍ରାମରେ ଏକ ବୃହତ ଗ୍ରାମୀଣ ପାଇପ୍ ଜଳଯୋଗାଣ ପ୍ରକଳ୍ପର ଉଦ୍ଘାଟନ କରିବେ। ଏହା ବ୍ୟତୀତ ହାଟବଦ୍ରାଠାରେ ବ୍ରହ୍ମକୁମାରୀ ସଂସ୍ଥା ପକ୍ଷରୁ ମାତୃଶକ୍ତି ଭବନ, ଏକ ସ୍ୱତନ୍ତ୍ର ସର୍କିଟ୍ ହାଉସ୍ ଏବଂ ରାଇରଙ୍ଗପୁରରେ ନବନିର୍ମିତ ପୁଲିସ୍ ଜିଲ୍ଲାର ଲୋକାର୍ପଣ ମଧ୍ୟ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସି ପହଞ୍ଚିବା ପରେ ପାହାଡ଼ପୁରଠାରେ ରାଷ୍ଟ୍ରପତିଙ୍କ ସହ ଏକ ସାଧାରଣ ସଭାରେ ଯୋଗଦେଇ ରାଜ୍ୟର ବିକାଶ ପାଇଁ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ରାଜ୍ୟ ସରକାରଙ୍କ 2 ବର୍ଷ ପୂରଣ ଅବସରରେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ। ଏହି ଅବସରରେ 47,600 କୋଟିରୁ ଅଧିକ ଟଙ୍କା ବ୍ୟୟରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। ପ୍ରଧାନମନ୍ତ୍ରୀ ସେଠାରେ ଏକ ଜନସମାବେଶକୁ ମଧ୍ୟ ଉଦ୍ବୋଧନ ଦେବେ। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ଶକ୍ତି, ଶିଳ୍ପ ଭିତ୍ତିଭୂମି, ସଡ଼କ ଯୋଗାଯୋଗ, ପାନୀୟ ଜଳ, ସ୍ୱାସ୍ଥ୍ୟ, ଶିକ୍ଷା, ପର୍ଯ୍ୟଟନ ଆଦି ବିଭିନ୍ନ କ୍ଷେତ୍ର ସାମିଲ ରହିଛି। ଏଥିସହ ଭୁବନେଶ୍ୱରରେ 300 TPD କ୍ଷମତା ବିଶିଷ୍ଟ କଠିନ ବର୍ଜ୍ୟବସ୍ତୁ ଆଧାରିତ ବାୟୋଗ୍ୟାସ୍ ପ୍ଲାଣ୍ଟ, କଟକ ଓ ଭୁବନେଶ୍ୱରକୁ ସଂଯୋଗ କରୁଥିବା କାଠଯୋଡ଼ି ନଦୀ ସେତୁ, ବୌଦ୍ଧ ଜିଲ୍ଲାର ଢାଳପୁର ହରଭଙ୍ଗା ସଡ଼କର ପ୍ରଶସ୍ତୀକରଣ ଓ ସୁଦୃଢ଼ୀକରଣ ଆଦି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରାଯିବ। ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର 300 ଶଯ୍ୟା ବିଶିଷ୍ଟ ନୂତନ ଭବନ ଓ ରାଜ୍ୟର ବିଭିନ୍ନ ଜିଲ୍ଲାରେ 24 ଅଟଳ ବସ୍ଷ୍ଟାଣ୍ଡ ଓ 9 ସ୍ୱୟଂଚାଳିତ ପରୀକ୍ଷଣ କେନ୍ଦ୍ରର ଉଦ୍ଘାଟନ କରାଯିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପିଏମ୍ କିଷାନ ଯୋଜନାର 23ତମ କିସ୍ତି ପ୍ରଦାନ କରିବେ। ପଶ୍ଚିମବଙ୍ଗ ହୁଗୁଳି ଜିଲ୍ଲାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଶ୍ରୀ ମୋଦି ଦେଶର 9,44,00,000ରୁ ଅଧିକ କୃଷକଙ୍କ ବ୍ୟାଙ୍କ ଖାତାକୁ 18,880 କୋଟି ଟଙ୍କା ସିଧାସଳଖ ପ୍ରଦାନ କରିବେ। 2019 ଏହି ଯୋଜନାରେ ବର୍ତ୍ତମାନ ସୁଦ୍ଧା କୃଷକଙ୍କ ଜମାଖାତାକୁ ପ୍ରାୟ 4,50,00,000 କୋଟି ଟଙ୍କା ପ୍ରଦାନ କରାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାରେ ଦେବଦେବ ମହାଦେବ ଏବଂ ମା ପାର୍ବତୀଙ୍କ ବିବାହ ସମ୍ପନ୍ନ ହୋଇଛି। ଶୀତଳଷଷ୍ଠୀର ମୁଖ୍ୟ ଆକର୍ଷଣ ନନ୍ଦପଡ଼ାର ବମ୍ ବରାଡ଼, ବାଲୁଙ୍କେଶ୍ୱର ବାବା, ଝାଡ଼ୁଆପଡ଼ାର ଲୋକନାଥ ବାବା, ମୁଦିପଡ଼ାର ଯଜ୍ଞେଶ୍ୱର ବାବାଙ୍କ ସମେତ ବଡ଼ବଜାରର ଶୀତଳେଶ୍ୱର ବାବାଙ୍କ ଶୋଭାଯାତ୍ରା ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ଜନସମାଗମ ଦେଖିବାକୁ ମିଳିଥିଲା। ଆଜି ରାତିରେ ଶିବ ପାର୍ବତୀଙ୍କ ମହାଆଳତୀ ପରେ ନଗର ଭ୍ରମଣ କରି ଯୁଗଳ ଦର୍ଶନ ଦେବେ।

0: ଶୋଭାଯାତ୍ରା ଆଜି ରାତିରୁ ବାହାରି ଆସନ୍ତାକାଲି ଅପରାହ୍ନ 4 ପର୍ଯ୍ୟନ୍ତ ଚାଲିବ। ବୌଦ୍ଧ ସହର ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଶୀତଳଷଷ୍ଠୀ ଅବସରରେ ଦେବଦମ୍ପତିଙ୍କ ବିବାହ ସମ୍ପନ୍ନ ହୋଇଛି। ଆଜି ସନ୍ଧ୍ୟାରୁ ନବବିବାହିତ ଦେବଦମ୍ପତି ନଗର ପରିକ୍ରମାରେ ବାହାରି ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେବେ। ଓଡ଼ିଶା ରାଜ୍ୟ ରେଶମ ଗବେଷଣା ଓ ପ୍ରଶିକ୍ଷଣ ସଂସ୍ଥା ପକ୍ଷରୁ ଟସର ପୋଷକ ବୃକ୍ଷ ନର୍ସରୀ ଓ ଏହାର ପରିଚାଳନା ବିଷୟରେ ଆଜି ଭୁବନେଶ୍ୱରରେ 5-ଦିନିଆ କୃଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ ବିଭାଗର ଶାସନ ସଚିବ ଗୁହା ପୁନମ ତାପସ କୁମାର କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ରେଶମ ଚାଷ ଏକ ଲାଭଜନକ ଚାଷ ବୋଲି କହିଛନ୍ତି। ରାଜ୍ୟରେ 14 ଜିଲ୍ଲାର 46,000 ଅଧିକ ଅନୁସୂଚିତ ଜାତି ଓ ଜନଜାତି ପରିବାର ଟସର ଚାଷ ସହ ଜଡ଼ିତ ଥିବାବେଳେ ରାଜ୍ୟର ପ୍ରାୟ 1,00,000 ଲୋକ ଏହି ଚାଷ କାର୍ଯ୍ୟରେ ନିୟୋଜିତ ଥିବା ଜଣାପଡ଼ିଛି। ଦେଶରେ ଆସନ୍ତା 21 ହେବାକୁ ଥିବା ନିଟ୍ ପୁନଃ ପ୍ରବେଶିକା ପରୀକ୍ଷା ପାଇଁ ଭୁବନେଶ୍ୱରକୁ ପରୀକ୍ଷା କେନ୍ଦ୍ର ଭାବେ ଚୟନ କରିଥିବା ପରୀକ୍ଷାର୍ଥୀଙ୍କୁ ରାଜ୍ୟ ସରକାର ମାଗଣା ବସ୍ ଯୋଗାଇଦେବେ। ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଭୁବନେଶ୍ୱର ରେଳ ଷ୍ଟେସନ, ବରମୁଣ୍ଡା ବସ୍ଷ୍ଟାଣ୍ଡ, ଖୋର୍ଦ୍ଧା ରୋଡ଼ ରେଳ ଷ୍ଟେସନ ଏବଂ ଖୋର୍ଦ୍ଧା ବସ୍ଷ୍ଟାଣ୍ଡରୁ 26 ପରୀକ୍ଷା କେନ୍ଦ୍ର ପାଇଁ 108 ସ୍ୱତନ୍ତ୍ର ବସ୍ ଚଳାଚଳ କରିବ। ପରୀକ୍ଷାର୍ଥୀମାନେ ନିଜ ଆଡ୍ମିଟ୍ କାର୍ଡ ଦେଖାଇ ଜଣେ ଅଭିଭାବକଙ୍କ ସହ ନିଃଶୁଳ୍କ ବସ୍ ଯୋଗେ ପରୀକ୍ଷା କେନ୍ଦ୍ରକୁ ଯାଇପାରିବେ। ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁଯାୟୀ ବୌଦ୍ଧ ଜିଲ୍ଲାରେ ଥିବା ଇଲେକ୍ଟ୍ରୋନିକ୍ସ ଭୋଟିଂ ମେସିନ୍ ଏବଂ ଭିଭିପାଟ୍ ଗୋଦାମଘର ଯାଞ୍ଚ କରାଯାଇଛି। ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ବିଭୂତିଭୂଷଣ ନାୟକ 3 ପ୍ରମୁଖ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ଉପସ୍ଥିତିରେ ଗୋଦାମ ମଧ୍ୟରେ ଥିବା ଇଭିଏମ୍ ଓ ଭିଭିପାଟ୍ଗୁଡ଼ିକୁ ଯାଞ୍ଚ କରି ମୁଖ୍ୟ ଷ୍ଟକ୍ ରେଜିଷ୍ଟର ସହ ମେଳ କରାଇଥିଲେ। ବୌଦ୍ଧ ଜିଲ୍ଲାରେ ଜାରି ରହିଥିବା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ବାଣିଜ୍ୟ ପରିବହନ ଓ ଇସ୍କାତ ଏବଂ ଖଣି ମନ୍ତ୍ରୀ ବିଭୂତିଭୂଷଣ ଜେନା ସମୀକ୍ଷା କରିଛନ୍ତି। ବିଭିନ୍ନ ପ୍ରକଳ୍ପ ପରିଦର୍ଶନ ପରେ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦ୍ଭାବନା ସଭାଗୃହରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ମନ୍ତ୍ରୀ ଶ୍ରୀ ଜେନା ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଲୋକଙ୍କ ସମସ୍ୟା ସମାଧାନକୁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି ବୋଲି ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ସ୍ୱାଇଁ କହିଛନ୍ତି। ରାଜ୍ୟ ସରକାରଙ୍କ 2 ସଫଳତା ନେଇ ଆଜି ପୁରୀରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଅର୍ବାନ୍ ହାଟରେ ଆୟୋଜିତ ସ୍ୱତନ୍ତ୍ର ପ୍ରଦର୍ଶନୀକୁ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଖାଦ୍ୟ ସୁରକ୍ଷା ଯୋଜନା, ଧାନ ସଂଗ୍ରହ, ସୁଭଦ୍ରା ଯୋଜନା, ଆୟୁଷ୍ମାନ ଭାରତ, ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ବୟୋବନ୍ଦନା ଯୋଜନାରେ ରାଜ୍ୟ ସରକାର ସଫଳତା ହାସଲ କରିଥିବା ମନ୍ତ୍ରୀ କହିଛନ୍ତି। ଆଗାମୀ ଦିନରେ ଓଡ଼ିଶାରେ 2 ସେମି କଣ୍ଡକ୍ଟର ପ୍ରକଳ୍ପ ପ୍ରତିଷ୍ଠା ହେବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ସୂଚନା ଦେଇଛନ୍ତି। ନବରଙ୍ଗପୁର ଜିଲ୍ଲା ଡାବୁଗାଁରେ ଆୟୋଜିତ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ବିଧାୟକ ଗୌରୀଶଙ୍କର ମାଝୀ ଓ ମନୋହର ରନ୍ଧାରୀ କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ବିକାଶମୂଳକ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ବିଭିନ୍ନ ଯୋଜନାର ହିତାଧିକାରୀମାନଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିବା ଜଣାପଡ଼ିଛି। ଗଜପତି ଜିଲ୍ଲାରେ ମଧ୍ୟ ରାଜ୍ୟ ସରକାରଙ୍କ 2 ସଫଳତାକୁ ନେଇ ସପ୍ତାହବ୍ୟାପୀ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। କେନ୍ଦ୍ର NDA ସରକାରଙ୍କ 12 ଓ ରାଜ୍ୟରେ ବିଜେପି ସରକାର 2 ପୂର୍ତ୍ତି ଅବସରରେ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକରେ ବିକାଶ ଧାରା ଓଡ଼ିଶା ସାରା ଅଧୀନରେ କୃଷକ ସମ୍ବାଦ ବୈଠକ ବ୍ଲକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା ହୋଇଯାଇଛି। ଆଗାମୀ 24 ମଧ୍ୟରେ ଝଡ଼ବର୍ଷା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ରକ୍ତହୀନତାର କାରଣ ଓ ନିରାକରଣ ପ୍ରତି ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ ସିକିଲ୍ ସେଲ୍ ବା ରକ୍ତ ଶିକୁଳି ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି ଜୀବନ ରକ୍ଷା ବ୍ୟବଧାନକୁ ହ୍ରାସ କରିବା, ରକ୍ତ ଶିକୁଳି ଯତ୍ନରେ ସମାନତା। ଏହି ରୋଗରେ ଲାଲ ରକ୍ତକଣିକା ସାଧାରଣ ଆକୃତି ପରିବର୍ତ୍ତେ ଶିକୁଳି ଆକୃତି ଧାରଣ କରିଥାଏ, ଫଳରେ ଶରୀରର ବିଭିନ୍ନ ଅଙ୍ଗକୁ ରକ୍ତ ଅମ୍ଳଜାନର ସ୍ୱାଭାବିକ ପ୍ରବାହ ବାଧାପ୍ରାପ୍ତ ହୁଏ, ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟା ଉପୁଜିଥାଏ। ରକ୍ତ ଶିକୁଳିର ନିରାକରଣ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ସ୍କ୍ରିନିଂ, ସଚେତନତା ସୃଷ୍ଟି ଓ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଦେଶରେ ଯୁବଗୋଷ୍ଠୀଙ୍କୁ ସୁଯୋଗ ଏବଂ ରୋଜଗାର ସୃଷ୍ଟିକୁ ଏକ ଅଭିଯାନରେ ପରିଣତ କରାଯାଇଛି କହିଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନାରେ 2,400 ଟଙ୍କାର ପ୍ରୋତ୍ସାହନ ରାଶି କଲେ ପ୍ରଧାନ। ମୟୂରଭଞ୍ଜରେ ପହଞ୍ଚି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି ରାଷ୍ଟ୍ରପତି। ଶୀତଳଷଷ୍ଠୀ ଯାତ୍ରାରେ ଆଜି ରାତିରେ ଯୁଗଳ ଦର୍ଶନ ଦେବେ ଦେବଦମ୍ପତି। ଏବଂ ରାଜ୍ୟରେ ମୌସୁମୀ ବାୟୁ ସକ୍ରିୟ, ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆଜିର ପ୍ରସଙ୍ଗରେ ଶୁଣନ୍ତୁ, ଜୀବନ ରକ୍ଷା କ୍ଷେତ୍ରରେ ଥିବା ବ୍ୟବଧାନକୁ ଦୂର କରିବା, ସିକିଲ୍ ସେଲ୍ ଚିକିତ୍ସାର ସମାଧାନ ଆଣିବା। ଆଲେଖ୍ୟ ମଳୟରଞ୍ଜନ ମିଶ୍ର, ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ବଂଶାନୁକ୍ରମିକ ରକ୍ତ

ଟିକୁଳି ବା ସିକିଲ୍ ସେଲ୍ ରୋଗ ସମ୍ପର୍କରେ ଜନସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ସମଗ୍ର ବିଶ୍ୱରେ ସିକିଲ୍ ସେଲ୍ ଦିବସ ପାଳନ କରାଯାଉଛି। ଏହି ରୋଗର ନିରାକରଣକୁ ଦୃଷ୍ଟିରେ ରଖି ଲୋକଙ୍କୁ ଅଧିକରୁ ଅଧିକ ସଚେତନ କରିବା ଏବଂ ଆଗାମୀ ପିଢ଼ିକୁ ଏହି ରୋଗର ପ୍ରାଦୁର୍ଭାବରୁ ଦୂରେଇ ରଖିବା ପାଇଁ ପ୍ରତ୍ୟେକ ବର୍ଷ ଜୁନ୍ ମାସ 19 ତାରିଖରେ ଏହି ଦିବସ ପାଳନ କରାଯାଇଥାଏ। ଚଳିତ ବର୍ଷର ବିଷୟବସ୍ତୁ ରହିଛି ଜୀବନ ରକ୍ଷା କ୍ଷେତ୍ରରେ ଥିବା ବ୍ୟବଧାନକୁ ଦୂର କରିବା, ସିକିଲ୍ ସେଲ୍ ଚିକିତ୍ସାର ସମାଧାନ ଆଣିବା। ଏହା ଏକ ବଂଶଗତ ରୋଗ, ଏଥିରେ ଆକ୍ରାନ୍ତ ବ୍ୟକ୍ତି ରକ୍ତହୀନତାର ଶିକାର ହୋଇଥାନ୍ତି। ଏହି ରୋଗ ଲୋହିତ ରକ୍ତକଣିକାକୁ ଏକ ଭୁଲ ଆକାର ପ୍ରଦାନ କରିଥାଏ, ଯାହାଫଳରେ ଏହା ଭାଙ୍ଗିଯାଏ, ଫଳରେ ରକ୍ତକୋଷଗୁଡ଼ିକ ଶୀଘ୍ର ନଷ୍ଟ ହୋଇଯାଏ ଏବଂ ଶରୀରରେ ସୁସ୍ଥ ଲାଲ ରକ୍ତକଣିକାର ଅଭାବ ଦେଖାଯାଇଥାଏ। ଏହାକୁ ସିକିଲ୍ ସେଲ୍ ଆନିମିଆ ବୋଲି କୁହାଯାଏ। ଭିନ୍ନ ଭିନ୍ନ କ୍ଷେତ୍ରରେ ରକ୍ତହୀନତା ଲକ୍ଷଣ ଅଲଗା ହୋଇପାରେ। କେତେକ କ୍ଷେତ୍ରରେ ଏହି ରୋଗର ଲକ୍ଷଣ 6 ମାସ ବୟସରୁ ଦେଖା ଦେଇଥାଏ ଏବଂ ସମୟର ପରିବର୍ତ୍ତନ ସହ ଏହା ପରିବର୍ତ୍ତିତ ମଧ୍ୟ ହୋଇଥାଏ। କାମଳ ରୋଗ, ହାତ ଗୋଡ଼ ଫୁଲିବା, ବୟସ ଅନୁପାତରେ ଠିକ୍ ଭାବେ ଶାରୀରିକ ବୃଦ୍ଧି ନ ଘଟିବା, ଦୃଷ୍ଟିଶକ୍ତି ସମ୍ବନ୍ଧୀୟ ସମସ୍ୟା ଦେଖାଦେବା ଏହି ରୋଗର ଅନ୍ୟତମ ଲକ୍ଷଣ। ଶରୀରରେ ହିମୋଗ୍ଲୋବିନ୍ ତିଆରି କରୁଥିବା ଜିନ୍ର ପରିବର୍ତ୍ତନ ଯୋଗୁଁ ଏହି ରୋଗ ହୋଇଥାଏ। ପ୍ରାୟତଃ ଉତ୍ତରାଧିକାରୀ ରକ୍ତ ରୋଗର ସାଧାରଣ ସ୍ୱରୂପ ଭାବେ ଏହି ରୋଗ ଦେଖାଯାଇଥାଏ। ପିତାମାତାଙ୍କ ଗୁଣସୂତ୍ର ଦ୍ୱାରା ଜନ୍ମିତ ଶିଶୁଠାରେ ଏହି ରୋଗର ପ୍ରଭାବ ଦେଖିବାକୁ ମିଳିଥାଏ। ରୋଗକୁ ପ୍ରତିହତ କରିବା ପାଇଁ ଆକ୍ରାନ୍ତ ଶିଶୁକୁ ସମୟୋପଯୋଗୀ ଚିକିତ୍ସା ପ୍ରଦାନର ଆବଶ୍ୟକତା ରହିଛି। ଏହି ରୋଗ ମୁଖ୍ୟତଃ ଭାରତର ଜନଜାତିଙ୍କ ମଧ୍ୟରେ ଅଧିକ ପରିମାଣରେ ଦେଖାଯାଇଥାଏ। ଏହାକୁ ପ୍ରତିହତ କରିବା ଲାଗି ଗତ 2023 ଜୁଲାଇ 1 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସ୍ୱତନ୍ତ୍ର ଅଭିଯାନର ଶୁଭାରମ୍ଭ କରିଥିଲେ। ମିଶନ ମୋଡ୍ ମାଧ୍ୟମରେ ଆରମ୍ଭ କରାଯାଇଥିବା ଏହି ଅଭିଯାନର ଉଦ୍ଦେଶ୍ୟ ହେଉଛି ସିକିଲ୍ ସେଲ୍ ରୋଗୀଙ୍କୁ ସୁଲଭ ତଥା ଗୁଣବତ୍ତା ସମ୍ପନ୍ନ ସେବା ପ୍ରଦାନ କରିବା। ସଚେତନତା ମାଧ୍ୟମରେ ଏହି ରୋଗର ପ୍ରକୋପକୁ ହ୍ରାସ କରିବାକୁ ମଧ୍ୟ ଲକ୍ଷ୍ୟ ରଖାଯାଇଛି। କେନ୍ଦ୍ରୀୟ ଏବଂ ପଶ୍ଚିମ ଭାରତ ଓ ଆଦିବାସୀ ଜନସଂଖ୍ୟାରେ ଅଧିକ ଭାବରେ ଏହି ରୋଗର ପ୍ରାଦୁର୍ଭାବ ଦେଖିବାକୁ ମିଳିଥାଏ। ଏହାର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀ ଜେନେଟିକ୍ସ ଷ୍ଟାଟସ୍ କାର୍ଡ ବଣ୍ଟନ କରିଥିଲେ। ଜାତୀୟ ସିକିଲ୍ ସେଲ୍ ଆନିମିଆ ନିରାକରଣ ମିଶନ ଅଧୀନରେ 2047 ସୁଦ୍ଧା ଦେଶରୁ ଏହି ରୋଗକୁ ମୂଳୋତ୍ପାଟନ କରିବାର ଲକ୍ଷ୍ୟ ରଖାଯାଇଛି। ଏକ ଆକଳନ ଅନୁଯାୟୀ ଆଫ୍ରିକା ମହାଦେଶ ପରେ ଭାରତରେ ସବୁଠାରୁ ଅଧିକ ସିକିଲ୍ ସେଲ୍ ରୋଗୀ ରହିଛନ୍ତି। ସରକାରୀ ତଥ୍ୟ ଅନୁଯାୟୀ ଏବେ ଦେଶରେ ସିକିଲ୍ ସେଲ୍ ରୋଗୀଙ୍କ ସଂଖ୍ୟା 215,000 ଅଧିକ ରହିଛି। ଜାତୀୟ ସିକିଲ୍ ସେଲ୍ ଆନିମିଆ ନିରାକରଣ ମିଶନ ଅଧୀନରେ ପ୍ରାୟ 7 କୋଟି ଲୋକଙ୍କର ପରୀକ୍ଷା କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଅନ୍ୟପକ୍ଷରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ ସିକିଲ୍ ସେଲ୍ ରୋଗୀ ସଂଖ୍ୟା ଅନୁଯାୟୀ ଓଡ଼ିଶା ଦେଶର ପ୍ରଥମ ସ୍ଥାନରେ ରହିଛି। ଦେଶରେ ମୋଟ ସିକିଲ୍ ସେଲ୍ ରୋଗୀଙ୍କ ମଧ୍ୟରେ ଓଡ଼ିଶାରେ 96,000 ଅଧିକ ରହିଛି। ଓଡ଼ିଶା ପଛକୁ ମଧ୍ୟପ୍ରଦେଶ 30,580 ଏବଂ ଗୁଜରାଟରେ 28,150 ସିକିଲ୍ ସେଲ୍ ରୋଗୀ ଚିହ୍ନଟ ହୋଇଛନ୍ତି। ଓଡ଼ିଶାର ପ୍ରାୟ 13-20

0: এই রোগীଙ୍କ ସଂଖ୍ୟା ଅଧିକ ରହିଛି। ତୁଳନାତ୍ମକ ଭାବେ ଦେଖିଲେ ସୁନ୍ଦରଗଡ଼ ସବୁଠାରୁ ଅଧିକ ପ୍ରଭାବିତ ଅଞ୍ଚଳ। ଓଡ଼ିଶାରେ 62 ପ୍ରକାରର ଆଦିବାସୀ ବା ଜନଜାତି ସମ୍ପ୍ରଦାୟ ବସବାସ କରନ୍ତି। ସିକିଲ୍ ସେଲ୍ ଜିନ୍ ବହନ କରୁଥିବା ଲୋକଙ୍କ ମଧ୍ୟରୁ ପ୍ରାୟ 73% ଜନଜାତି ସମ୍ପ୍ରଦାୟର ବୋଲି ଆକଳନ କରାଯାଇଛି। ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ମାଧ୍ୟମରେ ସଚେତନତା ଏବଂ ପରାମର୍ଶ କାର୍ଯ୍ୟକ୍ରମକୁ ମଧ୍ୟ ଅଧିକ ଗୁରୁତ୍ୱ ଦିଆଯାଉଛି। ଆଦିବାସୀ ତଥା ଅନ୍ୟାନ୍ୟ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଜାତୀୟ ସିକିଲ୍ ସେଲ୍ ଆନିମିଆ ନିରାକରଣ ମିଶନକୁ ବ୍ୟାପକ କରାଯାଇଛି। ଆସନ୍ତୁ ଆଜି ଏହି ରୋଗ ବିଷୟରେ ଆମେ ସମସ୍ତେ ସଚେତନ ହେବା ସହ ସିକିଲ୍ ସେଲ୍ ମୁକ୍ତ ସମାଜ ଗଠନରେ ବ୍ରତୀ ହେବା।
1: ଆଜିର ପ୍ରସଙ୍ଗରେ ଶୁଣିଲେ ଜୀବନ ରକ୍ଷା କ୍ଷେତ୍ରରେ ଥିବା ବ୍ୟବଧାନକୁ ଦୂର କରିବା, ସିକିଲ୍ ସେଲ୍ ଚିକିତ୍ସାର ସମାଧାନ ଆଣିବା। ଆଲେଖ୍ୟ ମୂଳରଞ୍ଜନ ମିଶ୍ର, ଉପସ୍ଥାପନା ଆଦିତ୍ୟ ନାରାୟଣ ଦାସ।

ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ବନ୍ଦିତା ମିଶ୍ର ଜୁହା। ପହିଲା ମୁଖ୍ୟ ଖବର, ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ପିଏମ୍ ଭିପିଆର୍ୱାଇ ନୂଆ ଭାରତର ପରିଚୟ କହିଲେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀଠାରେ ଯୋଜନା ଅଧୀନି ଦେଲେ 2024 କୋଟି ପ୍ରୋତ୍ସାହନ ଟଙ୍କା। ଓଡ଼ିଶା ଗସ୍ତତି ଆସିକରି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ପହଞ୍ଚିଲେ ରାଷ୍ଟ୍ରପତି। ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଥି ଆଜ ଅଧରାତ ନୁମୁଲ ହେବା ଦେବଦମ୍ପତିଙ୍କ ନଗର ପରିକ୍ରମା। ଆଉ ରାଜ୍ୟ ଭିନ୍ ଭିନ୍ କଲେଜର ସ୍ନାତକ ପାଠ୍ୟକ୍ରମ ଥି ନାଁ ଲେଖା ଲାଗି ବଢ଼ିଲା ସିଟ୍ ସଂଖ୍ୟା। ଏଥର ପୁରା ଖବର, ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ପିଏମ୍ ଭିଭିଆର୍ୱାଇ ନୂଆ ଭାରତର ପରିଚୟ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍। ନୂଆଦିଲ୍ଲୀ ବିଜ୍ଞାନ ଭବନ ହୋଇଥିବାର ଗୋଟିଏ ଖାସ କାର୍ଯ୍ୟକ୍ରମ ଥି ପାଖାପାଖି 2400 କୋଟି ପ୍ରୋତ୍ସାହନ ଟଙ୍କା ଦେଇକରି ଶ୍ରୀ ମୋଦି କହିଛନ୍। ଯୋଜନା ଅଧୀନି ପାଖାପାଖି 17 ଲକ୍ଷ ରୋଜଗାର ତିଆରି ହୋଇଛି। ସାରା ଦେଶ ଏପତକ 20 ଲକ୍ଷ ଯୁବଗୋଷ୍ଠୀ ନିଜର ପହିଲା ଚାକିରି 6 ମାସ ପୁରା କରିଛନ୍। ଇ ଟଙ୍କା ସେମାନଙ୍କର ଉଜ୍ଜଳ ଭବିଷ୍ୟତକେ ଫଟିକ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍। ଗଲା 12 ବର୍ଷ ଭିତରେ ସରକାର ରୋଜଗାରର ସବୁ ରାହାକେ ମଜବୁତ କରିଛନ୍। ଭିତ୍ତିଭୂମିନୁ ନବସୃଜନ, ବିନିର୍ମାଣନୁ ଡିଜିଟାଲ ଅର୍ଥନୀତି ଆଉ ମହାକାଶନୁ ଷ୍ଟାର୍ଟଅପ୍ ତକ୍ ସବୁ କ୍ଷେତ୍ରଟି ଭରପୁର ସୁଯୋଗ ତିଆରି କରାଯାଇଛି। ଭୋକାଲ ଫର ଲୋକାଲ ଆଉ ଲୋକାଲନୁ ଗ୍ଲୋବାଲ ନେଇଯିବାର ଅଭିଯାନ ଦେଶେ ରୋଜଗାର ଆଉ ସ୍ୱରୋଜଗାରର ସୁଯୋଗ ଆଣିଦେଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍। ଏ ଯୋଜନା ଅଧୀନି କେନ୍ଦ୍ର ସରକାର 2 ବର୍ଷ ଭିତରେ 3.5 କୋଟିନୁ ଅଧିକା ନିଯୁକ୍ତି ତିଆରି ଲକ୍ଷ୍ୟ ରଖିଛନ୍। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି 2 ଦିନିଆ ଓଡ଼ିଶା ଗସ୍ତତି ଆସିକରି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରଠାରେ ପହଞ୍ଚିଛନ୍। ରାଷ୍ଟ୍ରପତି ଏହାଦେ ରାଇରଙ୍ଗପୁର ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରର ସୁବିଧା ଭାବେ ପଚାରି ବୁଝିଛନ୍।

0: କିଛି ସମୟ ଉତ୍ତରୁ ରାଷ୍ଟ୍ରପତି ଭିନ୍ ଭିନ୍ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଶିଳାନ୍ୟାସ କରିବେ। ରାଷ୍ଟ୍ରପତି କୁସୁମୀ ବ୍ଲକର 113 ଖଣି ପ୍ରଭାବିତ ଗାଁ ଗୋଟିଏ ବୃହତ୍ ଗ୍ରାମୀଣ ପାଇପ୍ ଜଲ ଯୋଗାଣ ପ୍ରକଳ୍ପର ଉଦ୍ଘାଟନ କରିବେ। ଇତର ଛଡ଼ା ହାଟ ବଦ୍ରାଠାରେ ବ୍ରହ୍ମକୁମାରୀ ସଂସ୍ଥା ତରଫୁ ମାତୃଶକ୍ତି ଭବନ, ଗୋଟିଏ ଖାସ୍ ସର୍କିଟ୍ ହାଉସ୍ ଆଉ ରାଇରଙ୍ଗପୁରଠାରେ ନୂଆ ତିଆରି ହୋଇଥିବାର ପୁଲିସ୍ ଜିଲ୍ଲା ଲୋକାର୍ପଣ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା କାଲି ଓଡ଼ିଶା ଗସ୍ତତି ଆସିକରି ପହଞ୍ଚିବାର ଉତ୍ତରୁ ପାହାଡ଼ପୁରଠାରେ ରାଷ୍ଟ୍ରପତିଙ୍କ ସହିତ ଗୋଟିଏ ସାଧାରଣ ସଭାତି ଯୋଗ ଦେଇକରି ରାଜ୍ୟର ବିକାଶ ଲାଗି ଭିନ୍ ଭିନ୍ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଆର୍ ଶିଳାନ୍ୟାସ କରିବେ। ରାଷ୍ଟ୍ରପତି ଆଉ ପ୍ରଧାନମନ୍ତ୍ରୀ ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରଠାରେ ହେବାର୍କେ ଥିବାର କାର୍ଯ୍ୟକ୍ରମଟି ଯୋଗ ଦେବେ। ଏହି ଅବସରରେ 47,600 କୋଟିରୁ ଅଧିକ ଟଙ୍କା ଖର୍ଚ୍ଚାଥି ଭିନ୍ ଭିନ୍ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଆର୍ ଶିଳାନ୍ୟାସ କରାଯିବା। ପ୍ରଧାନମନ୍ତ୍ରୀ ସେଠାରେ ଗୋଟିଏ ଜନସମାବେଶକେ ଭି ସମ୍ବୋଧିତ କରିବେ। ଇତାର ସହିତ ଭୁବନେଶ୍ୱରନ 300 TPD କ୍ଷମତାର କଠିନ ବର୍ଜ୍ୟବସ୍ତୁ ଆଧାରିତ ବାୟୋଗ୍ୟାସ୍ ପ୍ଲାଣ୍ଟ, କଟକ ଆର୍ ଭୁବନେଶ୍ୱରକେ ଯୋଡ଼ୁଥିବାର କାଠଯୋଡ଼ି ନଦୀବନ୍ଧା, ବୌଦ୍ଧ ଜିଲ୍ଲାର ଢାଲପୁର ହରଭଙ୍ଗା ସଡ଼କର ପ୍ରଶସ୍ତିକରଣ ଆଉ ସୁଦୃଢ଼ୀକରଣ ବାଗି ଭିନ୍ ଭିନ୍ ପ୍ରକଳ୍ପର ଶିଳାନ୍ୟାସ କରାଯିବା। ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର 300 ଶଯ୍ୟା ବିଶିଷ୍ଟ ନୂଆ ଭବନ, ରାଜ୍ୟର ଭିନ୍ ଭିନ୍ ଜିଲ୍ଲାନ 24 ଅଟଲ ବସ୍ଷ୍ଟାଣ୍ଡ, 9 ସ୍ୱୟଂଚାଳିତ ପରୀକ୍ଷଣ କେନ୍ଦ୍ରର ଉଦ୍ଘାଟନ କରାଯିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା କାଲି ପିଏମ୍ କିଷାନ ଯୋଜନାର 23 କିସ୍ତି ବାଣ୍ଟିବେ। ପଶ୍ଚିମବଙ୍ଗ ହୁଗୁଳି ଜିଲ୍ଲାନ ହେବାର୍କେ ଥିବାର ଗୋଟିଏ କାର୍ଯ୍ୟକ୍ରମ ଥି ପ୍ରଧାନମନ୍ତ୍ରୀ 9,44,00,000 ଅଧିକା ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକେ 18,880 କୋଟି ସିଧାସଳଖ ଦେବେ। 2019 ଏହି ଯୋଜନା ଥି ଏପତକ ଚାଷୀମାନଙ୍କର ଖାତାକେ ପାଖାପାଖି 4,50,000 କୋଟି ଟଙ୍କାନୁ ଅଧିକା ଟଙ୍କା ଦିଆଗଲାନ। ଓଡ଼ିଶାନ ଚାଲିଥିବାର ସ୍ୱତନ୍ତ୍ର ସଘନ ସଂଶୋଧନ 2026 ମଡେଲକେ ମହାରାଷ୍ଟ୍ର ମୁଖ୍ୟ ନିର୍ବାଚନ ଅଧିକାରୀ ଏସ୍ ଚୋକଲିଙ୍ଗମ ପ୍ରଶଂସା କରିଛନ୍। ଆଇସି ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳଙ୍କ କାର୍ଯ୍ୟାଳୟ ବୁଲିକରି ରାଜ୍ୟର ଅଭିନୟ ପ୍ରଣାଳୀ, ପରିଗଣନା ଫର୍ମ ବାଣ୍ଟବାର, ଡିଜିଟାଇଜେସନ୍ ଆଉ ମନିଟରିଂ ବ୍ୟବସ୍ଥା ବାବଦେ ଆଲୋଚନା କରିଥିଲେ। ସେଆଡ଼େ ଭାରତୀୟ ନିର୍ବାଚନ କମିଶନଙ୍କ ପ୍ରମୁଖ ସଚିବ ଏସ୍ପି ଯୋଶୀଙ୍କର ଅଧ୍ୟକ୍ଷତା ଥି ଭୁବନେଶ୍ୱର ମହାନଗର ନିଗମ ଇଲାକାନ ଚାଲିଥିବାର ସଂଶୋଧନ କାମର ସମୀକ୍ଷା ବୈଠକ ହୋଇଯାଇଛି। ଗୋଟିଏ ସଠିକ୍ ଆଉ ସମାବେଶୀ ଭୋଟର ତାଲିକା ତିଆରି ଲାଗି ସେ ସବୁ ଅଧିକାରୀମାନଙ୍କୁ ଧାରି ସମୟ ଭିତରେ କାମ ଶେଷ କରବାରକେ ନିର୍ଦ୍ଦେଶ ଦେଇଛନ୍। ରାଜ୍ୟ ଏପ୍ତ 99.44% ଭୋଟରଙ୍କୁ ପରିଗଣନା ଫର୍ମ ବଟାଯାଇଥିବା ବେଳେ 66.05% ଭୋଟରଙ୍କ ତଥ୍ୟ ଡିଜିଟାଇଜେସନ୍ ହୋଇସାରିଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାର ମୁଖ୍ୟ ଆକର୍ଷଣ ଦେବଦମ୍ପତିଙ୍କ ନଗର ପରିକ୍ରମା ଯାତ୍ରା ଆଜି ଅଧରାତନୁ ମୂଲ ହେବା। ନନ୍ଦପଡ଼ାର ବମ୍ବରାର ବାଲୁଙ୍କେଶ୍ୱର ବାବା, ଝାଡ଼ୁଆପଡ଼ାର ଲୋକନାଥ ବାବା, ମୁଦିପଡ଼ାର ଜାଗେଶ୍ୱର ବାବା, ବଡ଼ବଜାର ଶୀତଳେଶ୍ୱର ବାବା, ଠାକୁରପଡ଼ାର ଗୁପ୍ତେଶ୍ୱର ବାବା, ବୁଢ଼ାରଜାର ପାହାଡ଼େଶ୍ୱର ବାବାଙ୍କ ସହିତ ସହରର ଭିନ୍ ଭିନ୍ ଶିବ ମନ୍ଦିରନୁ ମହାପୁର ଜଗଜ୍ଜନନୀ ମାତା ପାର୍ବତୀଙ୍କ ସାଙ୍ଗେ ସୁସଜିତ ରଥମାନଙ୍କେ ନଗର ପରିକ୍ରମାଥି ବାହାରିବେ। ଏହି ନଗର ପରିକ୍ରମା ଯାତ୍ରା ଥି ପାରମ୍ପରିକ ଦୁଲଦୁଲି, ଘଣ୍ଟ, ସମ୍ପର୍ଦ୍ଧା ବାଦ୍ୟ ସାଙ୍ଗେ ରାଜ୍ୟ ଆଉ ରାଜ୍ୟ ବାହାରୁ ଆସିଥିବା ନାଚ ଗୀତର ଲୋକ କଳାକାରମାନେ ସାମିଲ ହେବେ। ଏ ବାବଦେ ଆମର ସମ୍ବାଦଦାତାଙ୍କର ଗୋଟେ ରିପୋର୍ଟ।
1: ଶେଷ ହେଲା ଦେବଦେବ ମହାଦେବ ଆର୍ ଦେବୀ ପାର୍ବତୀଙ୍କର ବିହାଘର। ସକାଳେ ବ୍ରହ୍ମ ମୁହୂର୍ତ୍ତରେ ହାତଘଣ୍ଠି ପଡ଼ିଥିବାର ବେଲ୍କେ ଏବେ କନ୍ୟା ବିଦାୟୀ କାର୍ଯ୍ୟକ୍ରମ ସରିଛି। ସକାଳୁ ବେଲବୁଡ଼ା ତକ ଯୁଗଳମୂର୍ତ୍ତି ବିହାବେଦିନ ଦର୍ଶନ ଦେଇଛନ୍। ରାତି ମହାଆଳତି ଉତାରୁ ନବଦମ୍ପତି ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେବାର ଲାଗି ନଗର ପରିକ୍ରମାନେ ବାହାରିବେ, ଯେନ୍ଟା ଆଇବା କାଲ ସନ୍ଧ୍ୟା 6 ତକ ଚାଲବା। ଏ ନଗର ପରିକ୍ରମାରେ ଦେବଦମ୍ପତିଙ୍କର ଦର୍ଶନ ଲାଗି ଆଜି ରାତିନୁ ଲାଖ ଲାଖ ଶ୍ରଦ୍ଧାଳୁଙ୍କର ସମ୍ବଲପୁରରେ ସମାଗମ ହେବା। ଇତାକେ ଦୃଷ୍ଟିରେ ରଖିକରି ସମ୍ବଲପୁର ପୁଲିସ ବ୍ୟାପକ ବ୍ୟବସ୍ଥା କରିଛେ।
0: ଆଇବା କାଲ ଉପରବେଲା ଦେବଦମ୍ପତିଙ୍କର ମନ୍ଦିର ପ୍ରବେଶ ହେବାର ତକ ଯାତ୍ରା ଚାଲବା। ମହାଆଳତି ଉତରୁ ଦେବଦମ୍ପତି ମନ୍ଦିର ପ୍ରବେଶ କରିବେ। ଗଲା ରାତି ମହାଦେବଙ୍କର ବରାତିନୁ ସମ୍ବଲପୁର ସହର ଗଜଗଜଉଛି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ ପାଟି ଶୀତଳଷଷ୍ଠୀ ଅବସରରେ ଶୁଭେଚ୍ଛା ଜଣାଇକରି କହିଛନ୍, ମହାଦେବଙ୍କର କୃପାନୁ ସମକର ଜୀବନ ସୁଖଶାନ୍ତି ଆଉ ସମୃଦ୍ଧି ଭରିଯାଉ। ମୁଖ୍ୟମନ୍ତ୍ରୀ ମହନ୍ତର ମାଝି ଅବସରରେ କହିଛନ୍, ଶୀତଳଷଷ୍ଠୀ ଉତ୍ସବ ଆମର ଆଧ୍ୟାତ୍ମିକ ଚେତନା ଆର୍ ସାଂସ୍କୃତିକ ଗୌରବର ପ୍ରତିଫଳନ ଆଏ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଆଉ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଶୀତଳଷଷ୍ଠୀ ଶୁଭେଚ୍ଛା ଜଣାଇକରି ରାଜ୍ୟବାସୀଙ୍କର ସୁଖଶାନ୍ତି କାମନା କରିଛନ୍। ବୌଦ୍ଧ ସହର ସହିତ ଜିଲ୍ଲାର ଭିନ୍ ଭିନ୍ ଇଲାକାନ ଶୀତଳଷଷ୍ଠୀ ଅବସରରେ ଶିବ ପାର୍ବତୀଙ୍କର ବିହାଘର ସରିଛି। ଆଜି ଦିନ ସାରା ଦେବଦମ୍ପତି ବିହାବେଦିଥି ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍। ଘଣ୍ଟ, ଶଙ୍ଖ, ହୁଲୁଲି, ଦୁଲଦୁଲିଥି ଆଜି ରାତି ଦେବଦମ୍ପତି ନଗର ପରିକ୍ରମାଥି ବାହାରିବେ। ସୁବର୍ଣ୍ଣପୁର ଜିଲ୍ଲାର ଶୀତଳଷଷ୍ଠୀ ମହୋତ୍ସବର ଦେବଦମ୍ପତିଙ୍କ

ବିହାଘର କନ୍ୟା ପିତାଙ୍କର ଘର ହିମାଦ୍ରି ନଗରନ ଲୌକିକ ରୀତିନୀତି ହୋଇଯାଇଛି। ସୁବର୍ଣ୍ଣପୁରର ବାବା ସୁବର୍ଣ୍ଣ ମେରୁଙ୍କ ସହିତ ବୈଦ୍ୟନାଥର କୋଶଳେଶ୍ୱର, ଚର୍ଦ୍ଦାର ବାବା କପିଳେଶ୍ୱର, ବୀର ମହାରାଜପୁରର ବାବା ଚମ୍ପେଶ୍ୱର ଆର୍ ଗୋଧନେଶ୍ୱରଙ୍କ ପୀଠମାନଙ୍କେ ଭିଲ ଶିବପାର୍ବତୀଙ୍କ ବିହାଘର ନିର୍ଦ୍ଧାରି ଅଗନ୍ତି ହୋଇଯାଇଛି। ଏ ଅବସରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ରାଇଜେ ଭିନ୍ ଭିନ୍ କଲେଜର ସ୍ନାତକ ପାଠ୍ୟକ୍ରମ ଥି ନାଁ ଲେଖା ଲାଗି ଉଚ୍ଚଶିକ୍ଷା ବିଭାଗ ତରଫୁ ସିଟ୍ ସଂଖ୍ୟା ବଢ଼ାଯାଇଛି। ଚଲତି ଶିକ୍ଷା ବର୍ଷରେ ମୋଟ 10,372 ସିଟ୍ ବଢ଼ାବାର ଲାଗି ବିଭାଗ ତରଫୁ ନିଷ୍ପତ୍ତି ନିଆଯାଇଛି। ଭିନ୍ ଭିନ୍ ଶିକ୍ଷା ଅନୁଷ୍ଠାନର କେତେଟା ବିଷୟ ଥି ନାଁ ଲେଖା ଲାଗି ଛାତ୍ରଛାତ୍ରୀମାନଙ୍କର ଚାହିଦାକେ ନଜରଥି ରଖିକରି ଏ ବିଜ୍ଞପ୍ତି ବାହାରିଛି। ବଢ଼ିଥିବା ସିଟ୍ ସଂଖ୍ୟା ସାମ୍ସ ପୋର୍ଟାଲ୍ନ ଅପଡେଟ୍ କରାଯାଇଛି। ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟମାନଙ୍କେ 1,216 ସିଟ୍ ଆଉ ସରକାରୀ କଲେଜନ 4,684 ସିଟ୍କେ ବଢ଼ିଛେ। ସେନ୍ତା 488 ବର୍ଗ ଅନୁଦାନ ପ୍ରାପ୍ତ କଲେଜନ 3,416 ସିଟ୍, 662 ବର୍ଗ ଅନୁଦାନ ପ୍ରାପ୍ତ କଲେଜଟି 1,056 ସିଟ୍ ବଢ଼ିଥିବାର ସୂଚନା ମିଳିଛେ। ଆଇବାର ରବିବାର ଦିନ ହେବାର୍କେ ଥିବା ନିଟ୍ ୟୁଜି ପ୍ରବେଶିକା ପରୀକ୍ଷା ଲାଗି ଜାତୀୟ ପରୀକ୍ଷଣ ସଂସ୍ଥାନ ଏନ୍ଟିଏ ତରଫୁ ଗୋଟିଏ ଅଫିସିଆଲ୍ ହ୍ୱାଟ୍ସଆପ୍ ଚ୍ୟାନେଲ୍ ମୂଲ କରାଯାଇଛି। ପରୀକ୍ଷା ବାବଦ ସବୁ ସୂଚନା ଆଉ ଅପଡେଟ୍ ଖାଲି ସଂସ୍ଥାନର ପଞ୍ଜୀକୃତ ନମ୍ଘର ଏ ଚ୍ୟାନେଲ୍ନୁ ପଠାଯିବା ବୋଲି ଏନ୍ଟିଏ ସ୍ପଷ୍ଟ କରିଛି। ପରୀକ୍ଷାର୍ଥୀମାନଙ୍କୁ ଅଲଗା କେନ୍ସି ନମ୍ଘରନୁ ଆସୁଥିବା ବାର୍ତ୍ତା ଉପରେ ବିଶ୍ୱାସ ନାହିଁ କରିବାର୍କେ ପରାମର୍ଶ ଦିଆଯାଇଛି। ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା ଆଜି ବୌଦ୍ଧ ଜିଲ୍ଲା ଗସ୍ତ କରିକରି ଜିଲ୍ଲାର ଭିନ୍ ଭିନ୍ ଇଲାକା ପରିଦର୍ଶନ କରିଛନ୍। ଇତାର ସହିତ ପ୍ରକଳ୍ପମାନଙ୍କର ଉନ୍ନୟନ କାମର ଭିଲ୍ ମନ୍ତ୍ରୀ ଶ୍ରୀ ଜେନା ତଦାରଖ କରିଛନ୍। ବୌଦ୍ଧ ଜିଲ୍ଲାପାଳଙ୍କର କାର୍ଯ୍ୟାଳୟର ସଦ୍ଭାବନା ସଭାଗୃହନ ଗୋଟିଏ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକରେ ଯୋଗ ଦେଇକରି ସେ ଭିନ୍ ଭିନ୍ ଉନ୍ନୟନମୂଳକ କାମର ସମୀକ୍ଷା କରିଛନ୍। ଦେବଗଡ଼ ଜିଲ୍ଲାପାଳଙ୍କର ବିକାଶ ଭବନ ସମ୍ମିଳନୀ କକ୍ଷନ ମୌସୁମୀ ବେଲ୍କେ ସମ୍ଭାବ୍ୟ ବନ୍ୟା ଓ ବାତ୍ୟା ପରିସ୍ଥିତିର ମୁକାବିଲା ଲାଗି ଗୋଟିଏ ପ୍ରସ୍ତୁତି ବୈଠକ ହୋଇଯାଇଛି। ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ ବୈଠକରେ ଯୋଗ ଦେଇକରି ଭିନ୍ ଭିନ୍ ବିଭାଗର ପ୍ରସ୍ତୁତି ବାବଦେ ଆଲୋଚନା କରିଥିଲେ। ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ବରଗଡ଼ ଜିଲ୍ଲା ରାଜ ବୋଡ଼ାସମ୍ବର ବ୍ଲକ କାର୍ଯ୍ୟାଳୟନ ବ୍ଲକସ୍ତରୀୟ ବିକାଶଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ମୂଲ ହୋଇଛି। ଅନୁସୂଚିତ ଜାତି ଆଉ ଜନଜାତି ବିକାଶ ବିଭାଗ ତରଫୁ ହୋଇଥିବାର କାର୍ଯ୍ୟକ୍ରମଟି ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏ ଅବସରରେ ପଦମପୁର ଅତିରିକ୍ତ ଜିଲ୍ଲା କଲ୍ୟାଣ ଅଧିକାରୀ ସରକାରଙ୍କ ଭିନ୍ ଭିନ୍ ଯୋଜନା ବାବଦେ ଲୋକ ଅବଗତ କରାଇଥିଲେ। ଶେଷ ମୁଖ୍ୟ ଖବର ଫେରଖାଏ। ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା PMVBRY ନୂଆ ଭାରତର ପରିଚୟ କହିଲେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀଠାରେ ଯୋଜନା ଅଧୀନଥି ଦେଲେ 2,400 କୋଟି ପ୍ରୋତ୍ସାହନ ଟଙ୍କା। ଓଡ଼ିଶା ଗସ୍ତତି ଆସିକରି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ପହଞ୍ଚିଲେ ରାଷ୍ଟ୍ରପତି। ସମ୍ବଲପୁର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଥି ଆଜି ଅଧରାତ୍ନୁ ମୂଲ ହେବା ଦେବଦମ୍ପତିଙ୍କ ନଗର ପରିକ୍ରମା। ଆଉ ରାଜ୍ୟର ଭିନ୍ ଭିନ୍ କଲେଜନ ସ୍ନାତକ ପାଠ୍ୟକ୍ରମ ଥି ନାଁ ଲେଖା ଲାଗି ବଢ଼ିଲା ସିଟ୍ ସଂଖ୍ୟା। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।

ଖଣିର କୋଇଲାରୁ ଆମୋନିୟମ୍ ନାଇଟ୍ରେଟ୍ ପ୍ରସ୍ତୁତ କରିବା କ୍ଷେତ୍ରରେ ଏହି ପ୍ରକଳ୍ପ ଏକ ଐତିହାସିକ ମାଇଲଖୁଣ୍ଟ ସ୍ଥାପନ କରିବ ବୋଲି କୋଇଲା ମନ୍ତ୍ରଣାଳୟ ସୂଚନା ଦେଇଛି। ଭାରତ ହେଭି ଇଲେକ୍ଟ୍ରିକାଲ୍ ଲିମିଟେଡ୍ ଭେଲ୍ ଏବଂ କୋଲ୍ ଇଣ୍ଡିଆ ଲିମିଟେଡ୍ର ମିଳିତ ଉଦ୍ୟମରେ ଭାରତ କୋଲ୍ ଗ୍ୟାସିଫିକେସନ୍ ଆଣ୍ଡ କେମିକାଲ୍ ଲିମିଟେଡ୍ ବିସିଜିସିଏଲ୍ ପ୍ରକଳ୍ପ ବିକଶିତ କରାଯାଉଛି। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଭେଲ୍ ଦ୍ୱାରା ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ କୋଇଲା ଗ୍ୟାସୀକରଣ ପ୍ରଯୁକ୍ତି ବିଦ୍ୟା ବ୍ୟବହାର କରି ଦୈନିକ 2000 ଟନ୍ ଆମୋନିୟମ୍ ନାଇଟ୍ରେଟ୍ ଉତ୍ପାଦନ କରାଯିବ। ମନ୍ତ୍ରଣାଳୟ କହିଛି ଶକ୍ତି ସୁରକ୍ଷାକୁ ସୁଦୃଢ଼ କରିବା, ଆମଦାନୀ ହେଉଥିବା ଗୁରୁତ୍ୱପୂର୍ଣ୍ଣ କଞ୍ଚାମାଲ ଉପରେ ନିର୍ଭରଶୀଳତା ହ୍ରାସ କରିବା, ଘରୋଇ କୋଇଲା ସମ୍ପଦର ମୂଲ୍ୟ ବୃଦ୍ଧିକୁ ପ୍ରୋତ୍ସାହିତ କରିବା ଏବଂ ଆନୁଷଙ୍ଗିକ ଶିଳ୍ପଗୁଡ଼ିକର ବିକାଶକୁ ସହଯୋଗ କରିବା ପାଇଁ ଭାରତର ରଣନୀତିରେ କୋଇଲା ଗ୍ୟାସୀକରଣ ଏକ ପ୍ରମୁଖ ସ୍ତମ୍ଭ ଭାବେ ଉଭା ହେଉଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କର୍ମକ୍ଷେତ୍ରରେ ମହିଳାମାନଙ୍କ ଯୌନ ନିର୍ଯାତନା ପ୍ରତିରୋଧ ନିଷେଧ ଏବଂ ପ୍ରତିକାର ଆଇନ 2013 ପୋଷୋ ଆଇନ ଅଧୀନରେ ବ୍ୟାପକ ପଦକ୍ଷେପଗୁଡ଼ିକର ତୁରନ୍ତ ଏବଂ ପ୍ରଭାବଶୀଳ କାର୍ଯ୍ୟାନ୍ୱୟନ ପାଇଁ ଜାତୀୟ ମହିଳା କମିଶନ NCW ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ଏକ ପରାମର୍ଶବଳୀ ଜାରି କରିଛନ୍ତି। କମିଶନ କହିଛନ୍ତି ଏହି ପରାମର୍ଶବଳୀରେ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ଦ୍ୱାରା ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ 18 ପଦକ୍ଷେପ ସୁପାରିଶ କରାଯାଇଛି। ଏ ସଂକ୍ରାନ୍ତରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବ ଏବଂ ପୁଲିସ୍ ମହାନିର୍ଦ୍ଦେଶକମାନଙ୍କୁ ମଧ୍ୟ ଅବଗତ କରାଯାଇଛି। ତୃଣମୂଳ ସ୍ତରରେ ଏହାର ପ୍ରଦର୍ଶନ ଏବଂ ଉତ୍ତରଦାୟିତ୍ୱ ସୁନିଶ୍ଚିତ କରିବା ପାଇଁ କମିଶନ ଏହି ପରାମର୍ଶବଳୀକୁ ଦେଶର ସମସ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍, ବରିଷ୍ଠ ଆରକ୍ଷୀ ଅଧୀକ୍ଷକ ଏବଂ ପୁଲିସ୍ କମିଶନରମାନଙ୍କୁ ମଧ୍ୟ ପ୍ରେରଣ କରିଛନ୍ତି। ସରକାରୀ, ବେସରକାରୀ, ସଂଗଠିତ କିମ୍ବା ଅସଂଗଠିତ ଯେକୌଣସି କ୍ଷେତ୍ର ହେଉନା କାହିଁକି ପ୍ରତ୍ୟେକ କର୍ମକ୍ଷେତ୍ର ଯେପରି ପୋଷୋ ଆଇନର ନିୟମାବଳୀକୁ କଡ଼ାକଡ଼ି ଭାବେ ପାଳନ କରେ ଏବଂ ମହିଳାମାନଙ୍କ ପାଇଁ ଏକ ସୁରକ୍ଷିତ, ସମାବେଶୀ ଓ ଲିଙ୍ଗ ସମ୍ବେଦନଶୀଳ କାର୍ଯ୍ୟ ପରିବେଶ ସୃଷ୍ଟି କରେ ତାହା ସୁନିଶ୍ଚିତ କରିବା ଏହି ପରାମର୍ଶବଳୀର ଲକ୍ଷ୍ୟ ରହିଛି। ଏହି ପଦକ୍ଷେପ ସମ୍ପର୍କରେ ସୂଚନା ଦେଇ ଜାତୀୟ ମହିଳା କମିଶନର ଅଧ୍ୟକ୍ଷା ବିଜୟ ରାହତକର କହିଛନ୍ତି ପ୍ରତ୍ୟେକ କର୍ମକ୍ଷେତ୍ର ସୁରକ୍ଷା, ସମ୍ମାନ ଏବଂ ସମାନ ସୁଯୋଗର ସ୍ଥାନ ହେବା ଆବଶ୍ୟକ। ପୋଷୋ ଆଇନର ପ୍ରଭାବଶୀଳ କାର୍ଯ୍ୟାନ୍ୱୟନ କେବଳ ଏକ ଆଇନଗତ ବାଧ୍ୟତା ନୁହେଁ, ବରଂ ମହିଳାମାନଙ୍କ ସଶକ୍ତିକରଣ ଏବଂ ସେମାନଙ୍କୁ ଦେଶ ଗଠନରେ ସାମିଲ କରିବା ଦିଗରେ ଏହା ସମସ୍ତଙ୍କର ଏକ ସାମୂହିକ ଦାୟିତ୍ୱ ବୋଲି କମିଶନର କହିଛନ୍ତି। ମହିଳା ଆଇନଜୀବୀମାନେ ଯେପରି ସେମାନଙ୍କର ବୃତ୍ତିଗତ ଦାୟିତ୍ୱକୁ ପ୍ରଭାବଶାଳୀ, ସୁରକ୍ଷିତ ଏବଂ ସମାନ ସର୍ତ୍ତରେ ସମ୍ପାଦନ କରିବେ ସେଥିପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବାର ଆବଶ୍ୟକତା ଉପରେ ସୁପ୍ରିମକୋର୍ଟ ଗୁରୁତ୍ୱାରୋପ କରିଛନ୍ତି। ଦେଶର ଅଧିକାଂଶ ଅଦାଲତ, ଟ୍ରିବ୍ୟୁନାଲ ଏବଂ କମିଶନଗୁଡ଼ିକରେ ପର୍ଯ୍ୟାପ୍ତ ସୁବିଧା ସୁଯୋଗ ଥିବା, ମହିଳା ବାର୍ରୁମ୍ ଏବଂ ଅନ୍ୟାନ୍ୟ ଜରୁରୀ ସୁବିଧାର ଅଭାବକୁ ଦର୍ଶାଉଥିବା ଏକ ଆବେଦନ ଉପରେ ସର୍ବୋଚ୍ଚ ଅଦାଲତ ଗୁରୁତ୍ୱର ସହ ବିଚାର କରିଛନ୍ତି। ଏହି ଆବେଦନ ଉପରେ କୋର୍ଟ କେନ୍ଦ୍ର ସରକାର, ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଏବଂ ଅନ୍ୟମାନଙ୍କୁ ନୋଟିସ୍ ଜାରି କରି ଜବାବ ମାଗିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ବିଚାରପତି ଜଷ୍ଟିସ୍ ଭି ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଗତ କିଛି ଦଶନ୍ଧି ମଧ୍ୟରେ ଆଇନ ବୃତ୍ତିରେ ମହିଳାମାନଙ୍କ ଅଂଶଗ୍ରହଣ କ୍ରମାଗତ ଭାବେ ବୃଦ୍ଧି ପାଇଛି। ତେବେ କେବଳ କାର୍ଯ୍ୟକ୍ଷେତ୍ରର ଦ୍ୱାର ଖୋଲିଦେବା ଉତ୍ସବ ପାଳନ କରିବାର ଯଥେଷ୍ଟ କାରଣ ହୋଇପାରିବ ନାହିଁ। ଅଦାଲତ ପରିସର ମଧ୍ୟରେ ବୃତ୍ତିଧାରୀମାନଙ୍କ ପାଇଁ ପର୍ଯ୍ୟାପ୍ତ ସୁବିଧା ସମ୍ପନ୍ନ ସ୍ଥାନ ଉପଲବ୍ଧ କରାଇବା ଏକ ଅପରିହାର୍ଯ୍ୟ ସର୍ତ୍ତ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଭାରତର ଘରୋଇ ପ୍ରତିରକ୍ଷା ଉତ୍ପାଦନ 2014 46,000 କୋଟି ଟଙ୍କା ଥିବାବେଳେ ଗତ ଆର୍ଥିକ ବର୍ଷରେ ଏହା ରେକର୍ଡ ସ୍ତରକୁ ସ୍ପର୍ଶ କରିବା ସହ 1,78,000 କୋଟି ଟଙ୍କାରୁ ଅଧିକ ହୋଇଛି। ଶ୍ରୀ ସିଂ କହିଛନ୍ତି ପ୍ରତିରକ୍ଷା ରପ୍ତାନୀ, ଯାହା 2014 ପୂର୍ବରୁ 1,000 କୋଟି ଟଙ୍କା ରେକର୍ଡ ହୋଇଥିଲା, ବର୍ତ୍ତମାନ ତାହା ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରତିରକ୍ଷା ସରଞ୍ଜାମର ବିଶ୍ୱବ୍ୟାପୀ ବୃଦ୍ଧି ପାଉଥିବା ଚାହିଦା ଯୋଗୁଁ ପ୍ରାୟ 40,000 କୋଟି ଟଙ୍କାରେ ପହଞ୍ଚିଛି। ଆଜି ଅପରାହ୍ନରେ ନାଗପୁରର ଅମ୍ବାଝରିସ୍ଥିତ ଯନ୍ତ୍ର ଇଣ୍ଡିଆ ଲିମିଟେଡ୍ର ଅର୍ଡିନାନ୍ସ ଫ୍ୟାକ୍ଟ୍ରିରେ ଏକ ଅତ୍ୟାଧୁନିକ 10,000 ଟନ୍ ବିଶିଷ୍ଟ ଆଲୁମିନିୟମ୍ ଏକ୍ସଟ୍ରୁଜନ୍ ପ୍ରେସ୍ର ଶିଳାନ୍ୟାସ କରିବା ଅବସରରେ ଶ୍ରୀ ସିଂ ଏହା କହିଛନ୍ତି। ପ୍ରସ୍ତାବିତ ଆଲୁମିନିୟମ୍ ଏକ୍ସଟ୍ରୁଜନ୍ ପ୍ରେସ୍ ମାଧ୍ୟମରେ ନିର୍ମିତ ହେବାକୁ ଥିବା ଯନ୍ତ୍ରାଂଶଗୁଡ଼ିକ କେବଳ ପ୍ରତିରକ୍ଷା ସରଞ୍ଜାମରେ ନୁହେଁ, ବରଂ ରେଳବାଇ, ଇସ୍ରୋ ଏବଂ DRDO ଭଳି ସଂଗଠନର ବିଭିନ୍ନ ଯନ୍ତ୍ରପାତିରେ ମଧ୍ୟ ବ୍ୟବହାର କରାଯାଇ ପାରିବ ବୋଲି ଶ୍ରୀ ସିଂ କହିଛନ୍ତି। 10,000 ମେଟ୍ରିକ୍ ଟନ୍ ଆଲୁମିନିୟମ୍ ପ୍ରକ୍ରିୟାକରଣ କ୍ଷମତା ବିଶିଷ୍ଟ ଏହି ପ୍ରସ୍ତାବିତ ପ୍ରକଳ୍ପ ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଜାତୀୟ ସମ୍ପତ୍ତି ଭାବେ ଉଭା ହେବ ବୋଲି ଆଶା କରାଯାଉଛି। କାର୍ଯ୍ୟକ୍ରମରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସ୍ ଏବଂ ପ୍ରତିରକ୍ଷା ଉତ୍ପାଦନ ବିଭାଗର ସଚିବ ସଞ୍ଜୀବ କୁମାର ଉପସ୍ଥିତ ଥିଲେ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି ପାସ୍ପୋର୍ଟ ପ୍ରଦାନ ପ୍ରକ୍ରିୟା ବର୍ତ୍ତମାନ ସମ୍ପୂର୍ଣ୍ଣ ରୂପେ ଗଣତାନ୍ତ୍ରିକ ହୋଇପାରିଛି, କାରଣ ଏହା ଦ୍ରୁତ, ସୁରକ୍ଷିତ ଏବଂ ବିକେନ୍ଦ୍ରୀକୃତ ହୋଇଛି।

0: ନୂଆଦିଲ୍ଲୀରେ ଆୟୋଜିତ ବାର୍ଷିକ ଆଞ୍ଚଳିକ ପାସ୍ପୋର୍ଟ ଅଧିକାରୀ ସମ୍ମିଳନୀକୁ ସମ୍ବୋଧିତ କରି ଡକ୍ଟର ଜୟଶଙ୍କର କହିଛନ୍ତି, ଦେଶର ଦୂରଦୂରାନ୍ତ ଅଞ୍ଚଳରେ ମଧ୍ୟ ପାସ୍ପୋର୍ଟ ସେବା ସହଜରେ ଉପଲବ୍ଧ ହେଉଛି। ସେ କହିଛନ୍ତି, ଜନସାଧାରଣଙ୍କ ଆଶା ଆକାଂକ୍ଷା ଅନୁଯାୟୀ ଏହି ପରିବର୍ତ୍ତନ ଡିଜିଟାଲ୍ ଶାସନର ଏକ ବଳିଷ୍ଠ ପ୍ରମାଣ। ପାସ୍ପୋର୍ଟ ସେବା କାର୍ଯ୍ୟକ୍ରମର 2.0 ସଂସ୍କରଣ ପ୍ରକୃତରେ ଏକ ବିକଶିତ ଭାରତ ପାଇଁ ବିଶ୍ୱସ୍ତରୀୟ ଗତିଶୀଳତାକୁ ପୁନଃ ନିର୍ଦ୍ଧାରିତ କରିଛି। ପାସ୍ପୋର୍ଟ କେବଳ କିଛି ପୃଷ୍ଠାର ଏକ ପୁସ୍ତିକା ନୁହେଁ, ବରଂ ଏହା ଆର୍ଥିକ ଗତିଶୀଳତା, ଅନ୍ତର୍ଜାତୀୟ ବାଣିଜ୍ୟ ଏବଂ ଜାତୀୟ ପରିଚୟର ଏକ ଶକ୍ତିଶାଳୀ ମାଧ୍ୟମ ବୋଲି ଡକ୍ଟର ଜୟଶଙ୍କର କହିଛନ୍ତି। ଆମ ଦେଶର ବୈଦେଶିକ ନୀତି ଭାରତକୁ ଅନ୍ତର୍ଜାତୀୟ ସ୍ତରରେ ଜଣେ ବିଶ୍ୱବନ୍ଧୁ ଭାବେ ପ୍ରତିଷ୍ଠିତ କରୁଛି। ଭାରତୀୟ ପାସ୍ପୋର୍ଟକୁ ସମ୍ମାନ ଓ ବିଶ୍ୱାସର ସହ ଦେଖାଯାଉଛି। ଏହି ଦସ୍ତାବିଜ ପାଇବା ପ୍ରକ୍ରିୟା ଯେପରି ଏକ ସଂଘର୍ଷ ନ ହୋଇ ସାଧାରଣ ନାଗରିକଙ୍କର ଏକ ଅଧିକାର ହୋଇ ରହିବ ତାହା ସୁନିଶ୍ଚିତ କରିବା ସରକାରଙ୍କ ଦାୟିତ୍ୱ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି। ବ୍ୟାଡମିଣ୍ଟନରେ ଭାରତର ଅସ୍ମିତା ଚାଲିହା ଆଜି ଚୀନ୍ଠାରେ ଅନୁଷ୍ଠିତ ମାକାଉ ଓପନ୍ ମହିଳା ସିଙ୍ଗଲ୍ସର ସେମିଫାଇନାଲ୍ରେ ପ୍ରବେଶ କରିଛନ୍ତି। ଆସନ୍ତାକାଲି ସେମିଫାଇନାଲ୍ରେ ଦକ୍ଷିଣ କୋରିଆର କାର୍ପ ଗା ୟୁନ୍ଙ୍କୁ ସେ ଭେଟିବେ। ମୁଖ୍ୟ ସମ୍ବାଦ ପୁଣିଥରେ। ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନାରେ 2400 କୋଟି ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କଲେ ପ୍ରଧାନମନ୍ତ୍ରୀ। ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାରେ ପହଞ୍ଚି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ରାଷ୍ଟ୍ରପତି ଏବଂ ମାକାଉ ଓପନ୍ ବ୍ୟାଡମିଣ୍ଟନର ମହିଳା ସିଙ୍ଗଲ୍ସର ସେମିଫାଇନାଲ୍ରେ ପ୍ରବେଶ କଲେ ଭାରତର ଅସ୍ମିତା ଚାଲିହା। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଅନୁଗୁଳ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ସାମ୍ବାଦିକ ସମରେଶ ନାଥ ଓ ଉପସ୍ଥାପନରେ ମୁଁ ସତ୍ୟରଞ୍ଜନ ମହାପାତ୍ର। 2030 ମସିହା ସୁଦ୍ଧା ଅନୁଗୁଳ ଜିଲ୍ଲାକୁ ସମ୍ପୂର୍ଣ୍ଣ ବାଲ୍ୟ ବିବାହ ମୁକ୍ତ କରିବା ଲକ୍ଷ୍ୟରେ ଜିଲ୍ଲା ପ୍ରଶାସନ, ସମାଜ ମଙ୍ଗଳ ବିଭାଗ ଏବଂ ୟୁନିସେଫ୍ର ମିଳିତ ଆନୁକୂଲ୍ୟରେ ବ୍ଲାକ୍ ଡାଇମଣ୍ଡଠାରେ ଜିଲ୍ଲାସ୍ତରୀୟ ରଣନୀତିମୂଳକ କର୍ମଶାଳା ଅନୁଷ୍ଠିତ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ ସରକାରୀ ଯୋଜନା ପ୍ରତ୍ୟେକ କିଶୋରୀଙ୍କ ପାଖରେ ପହଞ୍ଚାଇବା ଉପରେ ଗୁରୁତ୍ୱ ଦେଇଥିଲେ। ୟୁନିସେଫ୍ର ଶିଶୁ ସୁରକ୍ଷା ପରାମର୍ଶଦାତା ଘାସିରାମ ପଣ୍ଡା ଜିଲ୍ଲା କାର୍ଯ୍ୟ ଯୋଜନା ଓ ବିଭାଗୀୟ ସମନ୍ୱୟ ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇଥିଲେ। ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ରାଜ୍ୟବ୍ୟାପୀ ତୃଣମୂଳ ସ୍ତରରେ କ୍ରୀଡ଼ା ପ୍ରତିଭା ଅନ୍ୱେଷଣ ଏବଂ କ୍ରୀଡ଼ାର ସାମଗ୍ରିକ ବିକାଶ ଲକ୍ଷ୍ୟରେ ଆୟୋଜିତ ମୁଖ୍ୟମନ୍ତ୍ରୀ ଟ୍ରଫି 2.0 ଅନ୍ତର୍ଗତ ସିଏମ୍ ଟ୍ରଫି କବାଡ଼ି ଆନ୍ତଃ ଜିଲ୍ଲା ଜୋନ୍ 4 ଅନୁଗୁଳ ବାଳକ ଓ ବାଳିକା ଚାମ୍ପିୟନ୍ସିପ୍ 2026 ଉଦ୍ଯାପିତ ହୋଇଯାଇଛି। ଓଡ଼ିଶା କବାଡ଼ି ସଂଘ, କ୍ରୀଡ଼ା ଓ ଯୁବସେବା ବିଭାଗ, ଜିଲ୍ଲା ପ୍ରଶାସନ, ଅନୁଗୁଳ ଏବଂ ଅନୁଗୁଳ ଜିଲ୍ଲା ଦୌଡ଼କୁଦ ସଂଘର ମିଳିତ ଆନୁକୂଲ୍ୟରେ 4 ଜୁନ୍ରୁ 6 ଜୁନ୍ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଅନୁଗୁଳ ହାଇସ୍କୁଲ ଖେଳ ପଡ଼ିଆରେ ଅନୁଷ୍ଠିତ ହୋଇଥିଲା। ବାଳିକା ବର୍ଗରେ ଅନୁଗୁଳ 39-30 ପଏଣ୍ଟରେ ଢେଙ୍କାନାଳକୁ ହରାଇ ଚାମ୍ପିୟନ୍ ହୋଇଥିବାବେଳେ ବାଳକ ବର୍ଗରେ ନୟାଗଡ଼ 46-32 ପଏଣ୍ଟରେ ଢେଙ୍କାନାଳକୁ ହରାଇ ଚାମ୍ପିୟନ୍ ହୋଇଥିଲା। ଓର୍ମାସର ଆନୁକୂଲ୍ୟରେ ଅନୁଗୁଳ ହାଇସ୍କୁଲ ପଡ଼ିଆରେ ସ୍ୱତନ୍ତ୍ର ଆମ୍ବ ପ୍ରଦର୍ଶନୀ ଗାଁ ଆମ୍ବ ପସରା ଆୟୋଜିତ ହୋଇଛି। ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଏହାର ଉଦ୍ଘାଟନ କରିଥିଲେ। ଜିଲ୍ଲାର ଆମ୍ବ ଚାଷକୁ ପ୍ରୋତ୍ସାହନ ଦେବା ଏବଂ ଚାଷୀମାନଙ୍କର ପାଇଁ ପ୍ରତ୍ୟକ୍ଷ ବଜାର ସୃଷ୍ଟି କରିବା ଏହି ପ୍ରଦର୍ଶନୀର ଉଦ୍ଦେଶ୍ୟ। ଅନୁଗୁଳ, ଛେଣ୍ଡିପଦା ଓ କିଶୋରନଗର ବ୍ଲକର ଚାଷୀମାନେ ବିଭିନ୍ନ କିସମର ଆମ୍ବ ନେଇ ଏଥିରେ ଭାଗ ନେଇଛନ୍ତି। ଶିଶୁ ଶ୍ରମ ନିରାକରଣ ଏବଂ ଶିଶୁ ଅଧିକାର ସୁରକ୍ଷା ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସଚେତନତା ରଥର ଶୁଭାରମ୍ଭ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର ଏହାର ଶୁଭାରମ୍ଭ କରିଥିଲେ। ଏହି ରଥ ଜିଲ୍ଲାର ବିଭିନ୍ନ ବ୍ଲକର ହୋଟେଲ, ଢାବା, ଗ୍ୟାରେଜ୍ ଓ ଜନଗହଳିପୂର୍ଣ୍ଣ ସ୍ଥାନ ପରିଦର୍ଶନ କରି ଶିଶୁ ଶ୍ରମର କୁପ୍ରଭାବ ଏବଂ ଶିକ୍ଷାର ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବ। ବ୍ଲାକ୍ ଡାଇମଣ୍ଡସ୍ଥିତ ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ ଉପଲକ୍ଷେ ବିଶେଷ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ରାଜ୍ୟସ୍ତରୀୟ ଉଦ୍ଘାଟନର ସିଧା ପ୍ରସାରଣ ଅବସରରେ 10 ଜଣ ହିତାଧିକାରୀଙ୍କୁ ରାସନ କାର୍ଡ଼ ପ୍ରଦାନ କରାଯାଇଥିବା ବେଳେ ଆହୁରି 170 ଜଣଙ୍କୁ କାର୍ଡ଼ ବଣ୍ଟନ କରାଯାଇଥିଲା। ଏହି ଯୋଜନାରେ ଯୋଗ୍ୟ ହିତାଧିକାରୀମାନେ ସଦସ୍ୟ ପିଛା ପ୍ରତିମାସ ଅତିରିକ୍ତ 5 କିଲୋଗ୍ରାମ ମାଗଣା ଚାଉଳ ପାଇବେ। ଜିଲ୍ଲାର ପ୍ରାୟ 29,40,000ରୁ ଅଧିକ ପରିବାର ଏହାଦ୍ୱାରା ଉପକୃତ ହେବ। ଶିଶୁ ଶ୍ରମ ଉଚ୍ଛେଦ ଓ ଶିଶୁ ସୁରକ୍ଷା ଗଠନ ଲକ୍ଷ୍ୟରେ ଜିଲ୍ଲାରେ ଚାଲିଥିବା 15 ଦିନିଆ ଅଭିଯାନରେ ଏକ ଶିଶୁ ଶ୍ରମ ନିରାକରଣ ସଚେତନତା ର୍ୟାଲି ଆୟୋଜିତ ହୋଇଯାଇଛି।

0: ଯୁଗ୍ମ ଶ୍ରମ ଆୟୁକ୍ତଙ୍କ ପୁରୁଣା କାର୍ଯ୍ୟାଳୟ ପରିସରରୁ ବାହାରିଥିବା ଏହି ରାଲିକୁ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର ଏବଂ ଯୁଗ୍ମ ଶ୍ରମ ଆୟୁକ୍ତ କୁବେର ବେହେରା ମିଳିତ ଭାବେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଶିଶୁ ଶ୍ରମ ନିରାକରଣ, ଶିଶୁମାନଙ୍କର ଅଧିକାର ସୁରକ୍ଷା, ଶିକ୍ଷାର ଅଧିକାର ଏବଂ ସେମାନଙ୍କର ସାମଗ୍ରିକ କଲ୍ୟାଣ ସମ୍ପର୍କରେ ସାଧାରଣ ଜନତାଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରିବା ହିଁ ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ। ଏହି ଅବସରରେ ବିଭାଗୀୟ ଶ୍ରମ ଆୟୁକ୍ତ ଇତିଶ୍ରୀ ଗାଗରାଇ, ଭାରପ୍ରାପ୍ତ ଜିଲ୍ଲା ଶ୍ରମ ଅଧିକାରୀ ଦେବପ୍ରସାଦ ମହାନ୍ତି, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଗୌରୀଶଙ୍କର ବେହେରା ଏବଂ ବିଶ୍ୱ ଯୁବ କେନ୍ଦ୍ରର ନିର୍ଦ୍ଦେଶକ ମନୋଜ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହି ସଚେତନତା ରାଲିଟି ଜିଲ୍ଲା ଶ୍ରମ କାର୍ଯ୍ୟାଳୟର ପୁରୁଣା ଅଫିସ ପରିସରରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ସ୍ଥାନୀୟ ମାର୍କେଟ ପରିକ୍ରମା କରି ଜଗନ୍ନାଥ ମନ୍ଦିର ନିକଟରେ ସମାପ୍ତ ହୋଇଥିଲା। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ବାଲେଶ୍ୱର ଜିଲ୍ଲା ସମ୍ପର୍କରେ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ବଲାଙ୍ଗୀର। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି FM ବ୍ୟାଣ୍ଡ 101.9 MHz ଯୋଗେ। ତା ଛଡ଼ା ନ୍ୟୁଜ୍ ଅନ୍ AIR ଆପ୍ରେ ମଧ୍ୟ ଆପଣମାନେ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ଏଥର ପ୍ରଚାର କରୁଛୁ ଚାଷୀ ଭାଇ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଖେତ୍ ଖଲା।

0: ବାବୁ ଦେଖ, ଆମେ ଆଘନୁ ତ ଆଲୋଚନା କରୁଥିଲା ଇ ଶୀତଳ ଷଷ୍ଠୀ ବାବଦ କେ, କିନ୍ତୁ କଥା ହଉଛେ ଇଥି ଆମର ଚାଷର କଥା କାଣା ଯୋଡ଼ି ହେଇଛେ।
1: ହଏ ଦାଦା, ଆମର ଯେନ୍ ତିହାର ପରବ ଆମେ ଯେନ୍ ପାଳନ କରସୁଁ ଗେ, ଦେଖ ବାର ମାସେ ତେର ପରବ ବୋଲିକରି କୁହାଯାଏସି। ସବୁ ପରବରେ ନିଆ ଯଦି ଆମେ ଦେଖମା ବେଲେ ନିଙ୍ଗେ ଆମର ଯେନ୍ ଚାଲିଚଲନ ସାଙ୍ଗେ ନିଙ୍ଗେ ଆମର ଚାଷବାସ ବି ନିଙ୍ଗେ ଯୋଡ଼ି ଧରିକିରି ରହିଯାଇଛେ ଦାଦା।
0: ହଁ, ସେଟା ଯୋଡ଼ି ହେଇଛେ ବୋଲିକିରି ଆମେ ସେ ତିହାର ମାନଙ୍କୁ ମାନସୁଁ। ଶୀତଳ ଷଷ୍ଠୀ ହେନ୍ତା ପ୍ରକୃତି ଆର୍ ପୁରୁଷର ମିଲନ, ପ୍ରକୃତି ଆର୍ ପୁରୁଷର ମିଲନ୍ତି ସଂସାର ସିର୍ଜନା ହେଇଥିଲା ବୋଲିକିରି ଲୋକ ଗ୍ରହଣ କରସନ୍। ଆରୁ ଇ ସଂସାର ସିର୍ଜନା ବାବୁ, ଏ ପ୍ରକୃତି ଆର୍ ପୁରୁଷର ମିଲନ ସୋଜ ମିଲନ ନାଇଁ, ସେ ଇଟାକେ ବିହାଘର ଆକାର ଦେଇକିରି ସାଂସାରିକ ଜୀବନକେ ଆଣିକିରି ପହଞ୍ଚେଇ ଦିଆହେଇଛେ ମହାପୁରୁଷ ଠାନେ। ଆଉ ସେ ସାଂସାରିକ ଜୀବନର କଥା ଆମର ମନୁଷ୍ୟର ବିହାଘରର କଥା ଇ ସବୁକେ ଯୋଡ଼ିକିରି ଆମେ ଶୀତଳ ଷଷ୍ଠୀ ମାନୁଛୁ।

0: ମାନେ ଯାଏସନ୍ ମା ପାର୍ବତୀ ତାଙ୍କର ମା ବୁଆ ନିକେ, ଆଉ ଦେବ ବାଦୀ ଦେବ ଶିବ ବି ଯାଏସନ୍ ତାଙ୍କର ମା ବୁଆ ଘରକେ, ବରାତି ଆସିକରି ବିହା ହେସନ୍, ତାର ପରେ ଫେର ମନ୍ଦିରକେ ଫେରି ଆସନ୍। ଇ କଥାଟା ଗୋଟେ ଉପଲକ୍ଷ ହେ, ଗୋଟେ ପ୍ରତୀକ ହିସାବରେ ଆମେ ଗ୍ରହଣ କର୍ମା। ଖାଲି ଗ୍ରହଣ କଲେ ତ ନାଇଁ ହୁଏ, ବିହାର କଥା ଆରୁ ଲଗନ ସୁଝିଲା କଥା ଇ ଗୀତ ପଦ୍ଧତି ଆଜ ଶୁନୁ।
1: ଠିକ୍ ଅଛେ ଦାଦା, କଥା ଯେନ୍ତା ନିଙ୍ଗେ ଗୀତ ବି ହେନ୍ତା କିନି, ବେଲେ ଇଟା ଶୁନୁ।

ଭଜନ ସିମ୍ଫୋନିଆ ଦରପଣ କେବେ ସୁଜିବା ବିହାର ଲଗନ ବ୍ୟକ୍ତ କେବେ ସୁଜିବା ବିହାର ଲଗନରେ ନୂଆ ଜନ ସିମ୍ଫୋନିଆ ଦରପଣ।

ଆଜୁରି ପାଲିରେ ଚଉରା ଫୁଲର ମୁଡ଼ୁଆରେ ବଜା ପଡ଼ିବା ଘୁରି ତୁଇ ମୁଇ ହେଇ କନିଆ ବରଗା ବିଶାଲେ ଜୁରା ଜୁରି ତୁଇ ମୁଇ ହେଇ କନିଆ ବରଲ ବିଶାଲେ ଜୁରା ଜୁରି ଇ ଡାଲର ସୁଆରେ ସେ ଡାଲର ସାରି ଇ ଡାଲର ସୁଆଗା ସେ ଡାଲ।

0: କାହିଁକିରି ବେଲେ ବର୍ଷା ଆସିଗଲା ଯଦି ଆମକୁ ଆମର ଉତ୍ପାଦନକେ ଧ୍ୟାନ ଦେଇ ରଖିକିରି କାମ ମାନେ ଜଲ୍ଦି ଜଲ୍ଦି ଉସରାବାକେ ପଡ଼ବା। ତ ସେଥିଲାଗି ଖାଲି ଆଘନୁ ଯଦି ଆମେ ପ୍ରସ୍ତୁତ କରି ରଖିଥିମା ବେଲେ କେନ୍ସି ରକମର ଅସୁବିଧା ନାଇଁ ହୁଏ।
1: ଦେଖ ଦାଦା, ଇ ସମୟକେ ନିକେ ଆମେ ଇନ୍ ବିହନ ପାଚନ ନି ଥିସି କେ, ଆମେ ସେଟା ସଂଗ୍ରହ କରସୁଁ, ମାନେ ଭିନ୍ନ ଭିନ୍ନ ଜାଗାରୁ ବି ଆନସୁଁ ଦାଦା। ତ ଅସଲ କଥା ହଉଛେ ନିକେ, ତ ଆମେ ଯେନ୍ ଜାଗାରୁ ବି ଆମେ ବିହନ ଆନୁଛୁଁ ଦାଦା, ତ ଭଲ କରି ଆମକୁ ପରୀକ୍ଷା କରବାର୍କେ ପଡ଼ବା, ଆର୍ ଆମର୍ ଜମିକେ ଦେଖିକରି ନିକେ ଆମକୁ ବିହନ ଆନବାର୍କେ ପଡ଼ବା ଦାଦା।
0: ଠିକ୍ କହିଲ ବାବୁ, କଥା ହେଲା ନିଜର ଆବଶ୍ୟକତା ଆର୍ ଜମିର କିସମକେ ଦେଖିକିରି ବିହନ ଚୟନ କରବାର ଜରୁରୀ ହେ। ଆରୁ ଯଦି ଆମେ ଭଲ ଆଦାୟ ଚାହୁଁଛୁ, ଭଲ ଉତ୍ପାଦନ ଚାହୁଁଛୁ ବୋଇଲେ କ୍ଷେତେ ତ ମଲି ଫୁଲ ଫୁଟାବାକେ ପଡ଼ବା ଏକା ନି
1: ବରେ ଦାଦା।
0: ମଲି ଫୁଲ କିଆ କେତକି ଫୁଲ ଫୁଟିଲେ ଯାଇକିରି ଜୀବନ ଡଙ୍ଗା ମହକି ଯିବା, ଆର୍ ଜୀବନ ମହକିଲେ ସବୁ କିଛି ମହକିବା।
1: ହଏ ବରେ, ବେଲେ ଇ ହିସାବେ ଗୀତଟେ ଶୁଣମା ବୋଲୁଛ?
0: ହଏ
1: ଠିକ୍ ଅଛେ ଦାଦା, ଇ ଗୀତଟା ଶୁଣୁ।
0: ଠିକ୍।

0: ବାବୁ ଦେଖ, ଗୋଟେ ସାଧାରଣ ଜୀବନ୍ତି ଆମେ ଯେନ୍ ଚାଷ ସାଙ୍ଗେ ଯୋଡ଼ି ହେଲା ଜୀବନ୍ତି ମହାପୁରୁଷ ଦେବତାର କଥା ଆଲୋଚନା କରୁଛୁଁ, ଇଥି ସଭେ ବୁଝିବାର ଦରକାର ଯେ ଚାଷୀ ଭାଇ ଏକଲା କେନ୍ସି କାମ ନାଇଁ କରେ, ସଭେ ମିଶିକିରି କରସନ୍ ତାର ଚାଷର କବାର।
1: ହଏ ଖାଲି ତ ଏକଲା କଲେ ତ ନେଇ ହୁଏ ଦାଦା, ମିଳି ମିଶିକିରି ଆମେ ଯଦି କର୍ମା ବେଲେ ନିକେ ଚାଷଟା ଠିକ ହିସାବେ ଉସିରବା ବି ଦାଦା।
0: ହଁ, ଚାଷ ଉସିରିଲେ ଚାଷୀ ଭାଇ ଲାଭ।
1: ହଏ ପରେ
0: ବୋଇଲେ ବୈଠକି ଶର୍ମା ଜିମା ବୁଲୁଛ?
1: ହଏ ଦାଦା, ସମୟ ବି ତ ହେଇ ଆଇଲା ନ।
0: ହଁ
1: ଜିମା ଦାଦା,
0: ଯାଉ।
1: ଜୁହାର ଦାଦା।
0: ଜୁହାର ଭାଇ, ଜୁହାର।

ଏ ଥିଲା ଆଜିର କ୍ଷେତଖୋଲା କାର୍ଯ୍ୟକ୍ରମ ଆକାଶବାଣୀ ବଲାଙ୍ଗୀର। ଶ୍ରୋତା ବନ୍ଧୁ, କେନ୍ଦ୍ର ସରକାରଙ୍କ 12 ବର୍ଷ ପୂର୍ତ୍ତି ଉପଲକ୍ଷେ ବିଶେଷ କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣିପାରିବେ ଆଜି ରାତି 10ଟାରେ। 10:30ରେ ଗୀତ ଗଜଲ କାର୍ଯ୍ୟକ୍ରମ ରହିଛି, ଏଥିରେ ଆଜି କଣ୍ଠଶିଳ୍ପୀ ଜଗଜିତ ସିଂଙ୍କୁ ଶୁଣିବା। ଆଗାମୀକାଲି ଆମର ଅଧିବେଶନ ଆରମ୍ଭ କରିବୁ 5:53ରେ। ଭକ୍ତି ଗୀତଭରା କାର୍ଯ୍ୟକ୍ରମ ଆରାଧନା ପ୍ରଚାର କରିବୁ 6:05ରେ। 6:30ରେ ଆଜିର ଭାବନା। ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ଶୁଣିପାରିବେ 6:35ରେ। 7:35ରେ ଚାସରହାଲ କାର୍ଯ୍ୟକ୍ରମ, ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସ ପ୍ରଚାର କରିବୁ 7:40ରେ। 7:50ରେ ଶୁଣି ମାହିବୁ କହିବେ ଜ୍ୟୋତିରଞ୍ଜନ ମିଶ୍ର। ଶ୍ରୋତାବନ୍ଧୁ, 8:30ରେ ହିନ୍ଦୀ କଥାଚିତ୍ର ଗୀତ ଏବଂ 8:45ରେ ଓଡ଼ିଆ କଥାଚିତ୍ର ଗୀତ ପ୍ରଚାର କରିବୁ। 9:30ରୁ

ସମ୍ବଲପୁର ଠାରେ ଆୟୋଜିତ ଶୀତଳଷଷ୍ଠୀ ଯାତ୍ରାର ଧାରା ବିବରଣୀ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ସକାଳ 9:30। ଶ୍ରୋତାବନ୍ଧୁ, ଏଇ ଥିଲା କେତେଗୁଡ଼ିଏ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। ଏଥର ପ୍ରଚାର କରୁଛୁ NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ।

ଅତୀବ କୋମଳରେ ଶ୍ରୀରାମ ଲକ୍ଷ୍ମଣଙ୍କୁ କହିଛନ୍ତି, ସାନୁଜ ଲକ୍ଷ୍ମଣ, ଦେଖ ପ୍ରାତଃ ଅରୁଣିମାରେ କେମିତି ଝଲସୁଛି ପ୍ରକୃତି, ପଙ୍କଜକୁ କେମିତି ସୁଖ ଦେଉଛି ପ୍ରଭାତ। ଶ୍ରୀରାମଙ୍କ ମନୋଭାବ ଜାଣି ଲକ୍ଷ୍ମଣ କହିଛନ୍ତି, ଦେବ, ଅରୁଣ ଉଦୟରେ ଯେମିତି ମଉଳି ଯାଇଛି କୁମୁଦ, ଛପି ଯାଇଛନ୍ତି ତାରାଗଣ, ଠିକ୍ ସେମିତି ଆପଣଙ୍କ ଆଗମନରେ ଶିବଧନୁ ଭାଙ୍ଗିବା ଆଶାରେ ଆସିଥିବା ରାଜାଗଣ ମଳିନ ହୋଇଯିବେ। ଏତିକିବେଳେ ଜନକଙ୍କଠାରୁ ନିମନ୍ତ୍ରଣ ଧରି ଆସିଛନ୍ତି ସତାନନ୍ଦ, ବିଶ୍ୱାମିତ୍ରଙ୍କ ସହ ବେନିଭାଇ ରଙ୍ଗଭୂମି ଅଭିମୁଖେ। ବିପୁଳ ଜନସମାଗମ, ସମସ୍ତଙ୍କୁ ଯଥାଯୋଗ୍ୟ ସ୍ଥାନରେ ବସାଇବା ପାଇଁ ପରିଚରଗଣଙ୍କୁ ରାଜା ଜନକ ଆଦେଶ ଦେଇଛନ୍ତି।

ପ୍ରଚାର କଲୁ ତୁଳସୀ ରାମାୟଣ, ଭାଗ ଥିଲା 66, ଆକାଶବାଣୀ ବଲାଙ୍ଗୀର। ଶ୍ରୋତାବନ୍ଧୁ, ଏଥର ଆସନ୍ତୁ ଶୁଣିବା ଭକ୍ତି ଗୀତଟିଏ ନରେନ୍ଦ୍ର ଚଞ୍ଚଲଙ୍କ କଣ୍ଠରେ। ଗୀତଟିକୁ ଲେଖିଛନ୍ତି ସୁରଜିତ ରାୟ ନମାନ, ସଙ୍ଗୀତରେ ସଜେଇଛନ୍ତି ସୁରିନ୍ଦର କୋହଲି।

ଜଗଜିତ ସିଂଙ୍କ କଣ୍ଠରେ ଶୁଣୁଥିଲେ ଗଜଲ ଆମର ଗୀତ ଗଜଲ କାର୍ଯ୍ୟକ୍ରମରେ ଆକାଶବାଣୀ ବଲାଙ୍ଗୀର। ସମୟ ବର୍ତ୍ତମାନ ରାତି 11:00। ଏଥର ସମ୍ବାଦ ଶୁଣିବା ଆକାଶବାଣୀ ଦିଲ୍ଲୀରୁ।